ଆକାଶବାଣୀ ଭବାନୀପାଟଣା, ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 14 ଦିନ 2026 ମସିହା ଜୁନ୍ ମାସର 3 ତାରିଖ। ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ଆଜିର ପ୍ରଥମ ଅଧିବେଶନକୁ ସ୍ୱାଗତ ଏବଂ ଅଭିନନ୍ଦନ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ଯୋଗେ FM ମାଧ୍ୟମରେ 100.3 ମେଗାହର୍ଟ୍ସ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ପ୍ରାତଃ 5:58 ମିନିଟ୍ 40 ସେକେଣ୍ଡ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। ଗୀତିକାର ବିଶ୍ୱେଶ୍ୱର ମହାନ୍ତିଙ୍କ ଗୀତ ରଚନାରୁ, କଣ୍ଠଦାନ କରିଛନ୍ତି ଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ FM ମାଧ୍ୟମରେ 103.3 MHz ଏବଂ ନ୍ୟୁଜ୍ ଅନ୍ EIR ଆପ୍ ମାଧ୍ୟମରେ। ପରବର୍ତ୍ତୀ ଭକ୍ତି ଗୀତ ଶୁଣନ୍ତୁ ଶିଳ୍ପୀ ଶେଖର ଚନ୍ଦ୍ର ଘୋଷଙ୍କ କଣ୍ଠରେ, ଗୀତ ରଚନା ରଜନୀକାନ୍ତ ନାୟକ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତ ଶୁଣନ୍ତୁ ଶିଳ୍ପୀ ମୀନା ମହାପାତ୍ରଙ୍କ କଣ୍ଠରେ, ଗୀତ ରଚନା ଋଷିକେଶ ତ୍ରିପାଠୀ।

ଶୁଣୁଥିଲେ କେତୋଟି ଭକ୍ତି ଗୀତ। ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଚେତନ ଚିନ୍ତନ ଉପସ୍ଥାପନରେ ପ୍ରଫୁଲ୍ଲ କୁମାର ମାଝୀ।

ସାଧାରଣତଃ ଆମେ ନିଜ ରାଜ୍ୟରେ ଜିଲ୍ଲାରେ ଏବଂ ଘର ନିକଟରେ ରହିବା ପାଇଁ ପସନ୍ଦ କରିଥାଉ। ଏହା ସ୍ୱାଭାବିକ ମଧ୍ୟ। ଏହା କିଛି ଖରାପ କଥା ନୁହେଁ, କିନ୍ତୁ ଆମେ ଯଦି ରାଜ୍ୟ ବାହାରକୁ ଯିବା, ଅନ୍ୟ ସ୍ଥାନରେ ରହିବା, ଏକ ଭିନ୍ନ ପ୍ରକାର ନିଆରା ଅନୁଭୂତି ହୁଏ। ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସି ଜୀବନକୁ ଅତି ନିକଟରୁ ଦେଖି ହୁଏ, ଲୋକଙ୍କ ଦୃଷ୍ଟିଭଙ୍ଗୀ ଜାଣି ହୁଏ। ଅନେକ ବର୍ଷ ତଳେ ମୋର ବାହାରେ ରହିବା ସମୟରେ ଜଣେ ଯୁବକଙ୍କ ସହିତ ପରିଚୟ ହୋଇଯାଇଥାଏ। ଉଚ୍ଚତା ସାମାନ୍ୟ କମ୍, ଦେଖିବାକୁ ଗୋରା, ସନ୍ଧ୍ୟାରେ ବ୍ରେଡ୍ ପକୋଡ଼ା ଖାଇବାର ଗୋଟେ ଅଭ୍ୟାସ ହୋଇଯାଇଥାଏ। ଦୁଇ ଜଣ ପାଖରେ ବସି ଖାଉ। ଦିନେ ହୋଟେଲରେ ଭିଡ଼ ଯୋଗୁଁ ପ୍ଲେଟ୍ ମିଳିବା କଷ୍ଟକର ହେଉଥାଏ। ହୋଟେଲବାଲା କହିଲା, ଗୋଟିଏ ପ୍ଲେଟ୍ରେ ଦେଇଦେଉଛି, କେତେବେଳେ ଆଉ ବସିବ? ମୁଁ କହିଲି, ଠିକ୍ ଅଛି। ବନ୍ଧୁ ଜଣକ ଥତମତ ହେଉଥାନ୍ତି। ମୁଁ କହିଲି, ଖାଅ, ପରେ ପ୍ଲେଟ୍ ମିଳିଲେ ଆଣିବ ଯେ। କୁନ୍ଥ କୁନ୍ଥ ହୋଇ ବନ୍ଧୁ ଜଣକ ଖାଇବା ଆରମ୍ଭ କଲେ। ଖାଇସାରିବା ପରେ ମୁଁ ପଚାରିଲି, ଏମିତି କ'ଣ ହେଉଥିଲ? ଗୋଟିଏ ପ୍ଲେଟ୍ରେ ଖାଇଲେ ଅସୁବିଧା କ'ଣ? ମୁଁ ଅନ୍ୟ ଜାତିର ତ, ଭାବିଲି ଆପଣ କାଳେ ଖରାପ ଭାବିବେ। ବନ୍ଧୁଙ୍କ କଥା ଶୁଣି ମୁଁ ଚୁପ୍ ରହିଲି। ପ୍ରକୃତ କଥା ହେଉଛି, ଦୀର୍ଘ ଏକ ବର୍ଷର ବନ୍ଧୁତା ପରେ ବି ମୁଁ ସେ କେଉଁ ଜାତିର ଜାଣିନଥିଲି, କିମ୍ବା ଏ ସମ୍ପର୍କରେ ତାଙ୍କୁ କେବେ ପଚାରିନଥିଲି। ଆଉ ଥରକର ଘଟଣା, ଏମ୍ଏ ପାସ୍ କଲାପରେ ଭାବିଲି କିଛି ରିସର୍ଚ୍ଚ କାମ କରିବି, ରାଜ୍ୟ ବାହାରେ ଭଲ ସ୍କୋପ୍ ଅଛି। ଏମିତି ଭଲ ନାଁ ଥିବା ଗୋଟିଏ ବିଶ୍ୱବିଦ୍ୟାଳୟରେ ପହଞ୍ଚିଲି, ପ୍ରଫେସରଙ୍କୁ ଭେଟିଲି, କହିଲି ଏହି ବିଷୟରେ ମୁଁ ରିସର୍ଚ୍ଚ କରିବା ପାଇଁ ଚାହୁଁ।

ଅଛି, ଆପଣଙ୍କର ତ ଭଲ ପ୍ରବେଶ ଅଛି, ମୋତେ ଗାଇଡ଼ କରିପାରିବେ? ପ୍ରଫେସର ଜଣକ ଗାଇଡ଼ କରିବେ କ'ଣ, ମୋତେ କହିଲେ, ତମେ ତ ଜାଣିଛ ଏ ବିଶ୍ୱବିଦ୍ୟାଳୟ ଅନ୍ୟ ଧର୍ମ ସମ୍ପ୍ରଦାୟର, ତମେ ମୋ ପୁଅ ଭଳିଆ ହେବ, ଏଠି କାହିଁକି ପଢ଼ିବ, ଅନ୍ୟ ବିଶ୍ୱବିଦ୍ୟାଳୟ ଦେଖ। ପ୍ରଫେସରଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି, ଉଚ୍ଚଶିକ୍ଷାର ଆଶା ଛାଡ଼ି ସେଠୁ ପଳାଇ ଆସିଲି। କିନ୍ତୁ ଜୀବନରେ ଏଭଳି ଲୋକଙ୍କୁ ଭେଟିବା ପରେ ମୋର ମନେ ହୁଏ, ସମ୍ପ୍ରତି ଦେଶରେ ଯେଉଁ ଜାତି ଧର୍ମ କିମ୍ବା ସମ୍ପ୍ରଦାୟକୁ ନେଇ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହୁଏ, ଏଥିପାଇଁ ଗ୍ରାମାଞ୍ଚଳର ଅଶିକ୍ଷିତ କିମ୍ବା ଅର୍ଦ୍ଧଶିକ୍ଷିତ ଲୋକଙ୍କ ଅପେକ୍ଷା ଏହି ଶିକ୍ଷିତ ଲୋକମାନେ ହିଁ ଦାୟୀ, ଏବଂ ଏମାନେ ନିଜ ସ୍ୱାର୍ଥ ପାଇଁ ସାମାଜିକ ବିଭେଦ ବଳବତ୍ତର ରହିବା ପସନ୍ଦ କରନ୍ତି। ଭୋଟ ପାଇଁ ସବୁ ନାଟକ ହିଁ, ପରଦା ଆଢ଼ୁଆଳରେ ଏମାନେ ହିଁ ପ୍ରକୃତ ଖଳନାୟକ। ଆମ ଦେଶର ଯେଉଁ ମହାନ ପରମ୍ପରା ରହିଛି, ଏହି ଶିକ୍ଷିତ ବର୍ଗ ତାର ଗୋଟିଏ ଗୋଟିଏ କଳଙ୍କ। ଏହି ଠିକାଦାରମାନେ ନା ପୁରାଣ ବୁଝନ୍ତି ନା ଇତିହାସ, ବୁଝିଲେ ବି ନ ବୁଝିଲା ପରି ହେଉଥିବେ। ଭଗବାନ ଶ୍ରୀରାମ ଶବରୀର ଅଇଁଠା ଫଳ ଖାଇଥିବାର କ'ଣ ସନ୍ଦେଶ ଦେଇଥାଏ? ନିଶ୍ଚିତ ଭାବରେ ଅଛୁଆଁ ଭେଦଭାବ ଗ୍ରହଣୀୟ ନୁହେଁ ବୋଲି। ଇତିହାସରେ କେବଳ ଏମାନେ ଔରଙ୍ଗଜେବ ଭଳି ଅସହିଷ୍ଣୁ ସମ୍ରାଟଙ୍କୁ ଦେଖିପାରନ୍ତି, ଆକବରଙ୍କ ଭଳି ଉଦାର ଏବଂ ମହାନୁଭବ ସମ୍ରାଟଙ୍କୁ ନୁହେଁ। ଜାତି ଏବଂ ଧର୍ମକୁ ନେଇ ଯେ କେବଳ ରାଜନୀତି ଖେଳ ଚାଲିଛି, ଏହା ସମ୍ପୂର୍ଣ୍ଣ ରୂପେ ଠିକ୍ ନୁହେଁ। ସମାଜର ଠିକାଦାରମାନେ ଏଥିପାଇଁ ମୁଖ୍ୟତଃ ଦାୟୀ। ଯଦି ଜାତି ଧର୍ମ ବିଷୟରେ ଲୋକ ଭୁଲିଯିବେ, ରାମରାଜ୍ୟ ପ୍ରତିଷ୍ଠା ହୋଇଯିବ, ତାହେଲେ ଜାତି ଧର୍ମ ନାଁରେ ଯାହା ସବୁ ସୁବିଧା ସୁଯୋଗ ମିଳୁଛି ତାହା ବନ୍ଦ ହୋଇଯିବ ନାହିଁ ତ? ସମାଜର ପ୍ରତ୍ୟେକ କ୍ଷେତ୍ରରେ, ଶିକ୍ଷାନୁଷ୍ଠାନରେ, ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଏହି କଳଙ୍କର ମୂଳୋତ୍ପାଟନ ହିଁ ସମାଜର ମଙ୍ଗଳ କରିପାରିବ।

ଶୁଣୁଥିଲେ ଚେତନା ଚିନ୍ତନ ଆକାଶବାଣୀ ଭବାନୀ ପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ସଂଯୋଜନା ରାଖଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଯୋଗୀନ୍ଦ୍ର ଚମସ ବୁଝାଇଛନ୍ତି, ବେଦରେ ସୌତ୍ରାମଣି ଯଜ୍ଞରେ ସୁରାଘ୍ରାଣ ଅବଶ୍ୟ କରଣୀୟ, ସୁରାପାନ ବିଧାନ ନାହିଁ। ଯଜ୍ଞରେ ପଶୁବଧ ବିଧେୟ, ଅନ୍ୟତ୍ର ପ୍ରମାଦ। ପୁତ୍ରାର୍ଥେ ନାରୀ ସଙ୍ଗମ ଶ୍ରେୟ, ରଥିସୁଖ ପାଇଁ ବର୍ଜନୀୟ। ଏହି ପ୍ରସଙ୍ଗରେ ସେ ଆହୁରି କହିଛନ୍ତି, ଭଗବତ ବିମୁଖ ବ୍ୟକ୍ତିମାନେ କଷ୍ଟରେ ଅର୍ଜିତ ନିଜର ଗୃହ, ପୁତ୍ର, ବନ୍ଧୁବାନ୍ଧବ ତଥା ଧନ ଓ ସମୃଦ୍ଧି ଅନିଚ୍ଛା ସତ୍ତ୍ୱେ ପରିତ୍ୟାଗ କରି ମୃତ୍ୟୁ ପରେ ନରକରେ ପଡ଼ିଥାନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ସମୟ ସକାଳ 6:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ଶୁଣାଇବୁ ଆଞ୍ଚଳିକ ସମ୍ବଲପୁରୀ ସମ୍ବାଦ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 400ତମ ଭାଗ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଚଲି ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ବୈଷୟିକ ବୈଠକ ଆଇଷ୍ଠାନୁ ମୂଲ ହେବା ବୈଠକଥି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏଥିଲାଗି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ଓଡ଼ିଶାନ ପହଞ୍ଚିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନୀ ସମାବେଶଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ଏବେ ଶୁକ୍ରବାର ତକ୍ ଚାଲ୍ବା। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫୁ ଆଜ୍ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଦିଆଯିବା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ନୂଆଦିଲ୍ଲୀନ ଏହି ପୁରସ୍କାର ଦେବେ। ଏଥିଲାଗି ଓଡ଼ିଶାକେ 5 ବର୍ଗଥି ବଛାଯାଇଛି। ପ୍ରଧାନମନ୍ତ୍ରୀ ସୌରଶକ୍ତିର ଉପଯୋଗ ଆଉ ସ୍ଥାୟୀ ବିକାଶ ଦିଗେ ଓଡ଼ିଶା ସାରା ଦେଶ ଭଲ ପ୍ରଦର୍ଶନ କରିକି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ଲାଗି ମନୋନୀତ ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଥି ସର୍ବାଧିକ ଗ୍ରାହକମାନଙ୍କର ଆବେଦନ ସୌର ଥାପନା ଆଉ ଡିସ୍କମ୍ ଯାଞ୍ଚ କ୍ଷେତ୍ରଥି ମଧ୍ୟମ ଧରଣର ଗ୍ରାହକମାନଙ୍କର ସଂଖ୍ୟା ଥିବା ରାଜ୍ୟମାନଙ୍କର ଭିତରେ ଓଡ଼ିଶା ପହିଲା ଠାନେ ରହିଛି। ଇତର ଛଡ଼ା ଅଧିକା ବ୍ୟବସାୟୀ ପଞ୍ଜୀକରଣ ବର୍ଗଥି ରାଜ୍ୟ 3 ଠାନେ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଫଳତା ସରକାରଙ୍କର ବିଭାଗୀୟ ସମନ୍ୱୟ ଆଉ କ୍ଷେତ୍ରସ୍ତରଥି କାମ କରୁଥିବା ସବୁ ଅଧିକାରୀମାନଙ୍କର ସାମୁହିକ ଚେରିଷ୍ଟାର ଫଲାଫଲ ବୋଲି କହିଛନ୍ତି। ରାଜ୍ୟର ସବୁ ପଞ୍ଜୀକରଣ କାର୍ଯ୍ୟାଳୟକେ ସ୍ୱଚ୍ଛ ଦୁର୍ନୀତିମୁକ୍ତ ଆଉ ମଧ୍ୟସ୍ଥିମୁକ୍ତ କରିବା ଲାଗି ସ୍କାର୍ଟ ସର୍ଭେଲେନ୍ସ ସିଷ୍ଟମ ଲାଗୁ କରାଯିବା। ଏ ବାବଦେ ଗଲାକାଲି ଲୋକସେବା ଭବନର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ଉନ୍ନତ ସିସିଟିଭି ଆଉ ଏଆଇ ବ୍ୟବହାର କରିକି ସବୁ ପଞ୍ଜୀକରଣ କାର୍ଯ୍ୟାଳୟର ରିଏଲ୍ ଟାଇମ୍ ମନିଟରିଂ କରାଯିବା। ଆଇବା ଦିନେ ସବୁ ତହସିଲ ଆଉ ଏଆଇ ଅଫିସମାନଙ୍କେ ବି ସ୍କାର୍ଟ ସର୍ଭେଲେନ୍ସ ଲାଗୁ କରାଯିବା ବୋଲି ବୈଠକଟି ଆଲୋଚନା ହୋଇଛି। ପିଏମ୍ ଗତିଶକ୍ତି ପୋର୍ଟାଲର ପ୍ରଭାବଶାଳୀ କାର୍ଯ୍ୟକାରିତା ଓ ରାଜ୍ୟ ଭିତ୍ତିଭୂମି ପ୍ରକଳ୍ପମାନଙ୍କର ତୁର୍ତ୍ତି କାର୍ଯ୍ୟାନ୍ୱୟନକେ ନେଇକରି ଗଲାକାଲି ଲୋକସେବା ଭବନର ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗତିଶକ୍ତି ପୋର୍ଟାଲର ସର୍ବାଧିକ ଉପଯୋଗ କରିକି ପ୍ରକଳ୍ପମାନଙ୍କର ଗୁଣାତ୍ମକ ଆଉ ସମୟ ଭିତରେ କାର୍ଯ୍ୟାନ୍ୱୟନ ବାବଦେ ଜୋର୍ ଦେଇଛନ୍। ବୈଠକଟି ରାଜ୍ୟର ସଡ଼କମାନଙ୍କର ଗଠନ ବହୁମୁଖୀ ସଂଯୋଗ ବ୍ୟବସ୍ଥା ଆଉ ପୋର୍ଟାଲ ଜରିଏ ପ୍ରକଳ୍ପର ସମନ୍ୱିତ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା ହୋଇଛି। ଏତାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ ଅବସରରେ ହେବାରକେ ଥିବା ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା ଆଉ ଉଦ୍ଘାଟନ ବାବଦେ ବିଲ୍ ସମୀକ୍ଷା ହୋଇଛି। ଭୋଟର ତାଲିକାକେ ସ୍ୱଚ୍ଛ ଆଉ ନିର୍ଭୁଲ କରବାର୍ ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଗଲାକାଲି 4 ଦିନେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫୁ ମିଳିଥିବା ସୂଚନା ଅନୁସାରେ ଗଲାକାଲି ବେଲବୁଡ଼ର 7 ତକ 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଟାଯାଇଛି। ସାରା ରାଜ୍ୟ 45,255 ଜନ ବୁଥ୍ସ୍ତରୀୟ ଅଧିକାରୀ ଦୁର୍ଗମ ଆଦିବାସୀ ଇଲାକାର ସହିତ ଭିନ୍ ଭିନ୍ ଜାଗାକେ ଯାଇକରି ଘରମାନଙ୍କୁ ଏହି ଫର୍ମ ବାଣ୍ଟୁଛନ୍। ଭୋଟରମାନେ voters.eci.gov.in ୱେବ୍ସାଇଟ୍ ବିଲ୍ ଫର୍ମ ଡାଉନ୍ଲୋଡ୍ ଆଉ ଅପ୍ଲୋଡ୍ କରିପାରିବେ। 33,026 ଜନ ବୁଥ୍ସ୍ତରୀୟ ଏଜେଣ୍ଟ ବିଲ୍ ବିଏଲ୍ଓମାନଙ୍କୁ ସହଯୋଗ କରୁଛନ୍। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଆଉ ଭାରତୀୟ ବାୟୁସେନା ଗୋଟିଏ ଯୁଦ୍ଧ ବିମାନରୁ ଆକାଶନୁ ପୃଥିବୀ ପୃଷ୍ଠକେ ଲକ୍ଷ୍ୟଭେଦ କରିପାରୁଥିବା ସ୍ୱଦେଶୀ କ୍ଷେପଣାସ୍ତ୍ର ରୁଦ୍ରମ 2 ସଫଳ ପରୀକ୍ଷଣ କରିଛନ୍। ରୁଦ୍ରମ 2 ହାଇଦ୍ରାବାଦର ଗବେଷଣା କେନ୍ଦ୍ର ଇମାରତ ନୋଡାଲ୍ ପରୀକ୍ଷାଗାରନ ସ୍ୱଦେଶୀ ଭାବେ ବିକଶିତ କରାଯାଇଛି। ଏଥି ଭିନ୍ ଭିନ୍ ଶିଳ୍ପ ସଂସ୍ଥା ବେଲ୍ ସହଯୋଗ କରିଛନ୍। ଏତାର ସଫଳ ପରୀକ୍ଷଣ ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ବାୟୁସେନା ଆଉ ଶିଳ୍ପ ଜଗତକେ ପ୍ରଶଂସା କରିଛନ୍। ଶାରୀରିକ ଆଉ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଓ ପରିବେଶ ସଂରକ୍ଷଣ ଲାଗି ସାଇକେଲ ଚଲାବାରଟାକେ ତହଙ୍କାବାର ଲକ୍ଷ୍ୟଟି ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ଜାତିସଂଘର ସାଧାରଣ ସଭାଥି 2018 ଫି ବଛର June 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରବାରକେ ନିଷ୍ପତ୍ତି ନିଆଯାଇଥିଲା। ବିଶ୍ୱ ସାଇକେଲ ଦିବସର ଏ ବଛରର ବାର୍ତ୍ତା ହେଉଛି ସବୁଜ ଭବିଷ୍ୟତ ଲାଗି ସାଇକେଲ ଚଲାବାର। ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍କେ ଅତ୍କା ବ୍ୟାପକ ଆଉ ପ୍ରଭାବଶାଳୀ କରିବା ଲାଗି ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ନୃପରାଜ ସାହୁ ଇତାକେ ଶୁଭାରମ୍ଭ କରିଛନ୍। ଏହି ରଥ ଜିଲ୍ଲାର ଭିନ୍ ଭିନ୍ ବ୍ଲକ ଆଉ ଗାଁ ବୁଲିକରି ଭୋଟର ତାଲିକା ସଂଶୋଧନ ବାବଦେ ସୂଚନା ଦେବା ଆଉ ଲୋକଙ୍କର ସକ୍ରିୟ ସହଯୋଗ ଲାଗି ଆହ୍ୱାନ କରିବା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ବିଜାଡିହି ଗାଁ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ବାବଦେ ସଚେତନତା ଶିବିର ଆଉ ପରିଗଣନା ଫର୍ମ ବାଣ୍ଟବାର କାର୍ଯ୍ୟକ୍ରମ ହୋଇଯାଇଛି। ଶିବିରଟି ଗାଁ ଲୋକଙ୍କୁ ଏସ୍ଆଇଆର୍ 2026 ଉଦ୍ଦେଶ୍ୟ ଭୋଟର ତାଲିକା ସଂଶୋଧନ ନା ଯୋଗ ବିଯୋଗ ଆଉ ସଂଶୋଧନ ପ୍ରକ୍ରିୟା ବାବଦେ ସଚେତନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହ ଏମ୍ଏସ୍ଏମ୍ଇ ସଚେତନତା ଓ ପ୍ରୋହାହନ କାର୍ଯ୍ୟକ୍ରମ ଗଲାକାଲି ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିକି ଯୁବ ଉଦ୍ୟୋଗୀମାନଙ୍କୁ ସହାୟତା ଦେବାର ଆଉ ଆତ୍ମନିର୍ଭରଶୀଳ କରିକି ନିଯୁକ୍ତି ଦେବାରକେ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ସଫଳ ଉଦ୍ୟୋଗୀମାନଙ୍କୁ ବିଲ୍ ସମ୍ବର୍ଦ୍ଧିତ କରାଯାଇଛି। ଏଚ୍ଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶ୍ରୋତାବନ୍ଧୁ ଏଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣରେ ରିଲି କରି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏହି ପୁରସ୍କାର ପ୍ରଦାନ କରିବେ। ଓଡ଼ିଶା ପାଞ୍ଚଟି ବର୍ଗରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରେ ରୁଦ୍ରମ ଦୁଇ କ୍ଷେପଣାସ୍ତ୍ରର ଗତକାଲି ସଫଳ ପରୀକ୍ଷଣ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ରାଜ୍ୟରେ ସହରୀ ଯୋଜନା ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ସହର ନିର୍ମାଣ ପ୍ରତିଷ୍ଠାନର ଓଡ଼ିଶା ଶାଖା ପକ୍ଷରୁ ପ୍ରସ୍ତୁତ ରୂପରେଖ ଉପରେ ଆଲୋଚନା ହୋଇଥିଲା। ସହରଗୁଡ଼ିକୁ ରାଜ୍ୟର ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ଉପଯୋଗରେ ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା, ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକରେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ମଧ୍ୟସ୍ଥି ବା ଦଲାଲମୁକ୍ତ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର କାର୍ଯ୍ୟକାରିତା ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଲାଗି

0: ସମୀକ୍ଷା ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତିଶକ୍ତି ପୋର୍ଟାଲର ଅଧିକରୁ ଅଧିକ ଉପଯୋଗ ମାଧ୍ୟମରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ତଥା ସମୟସୀମାବଦ୍ଧ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଅଧୀନରେ ଗତକାଲି ଚତୁର୍ଥ ଦିନ ସୁଦ୍ଧା ରାଜ୍ୟର 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଅଭିଯାନକୁ ସମ୍ପୂର୍ଣ୍ଣ ସଫଳ କରିବା ଲକ୍ଷ୍ୟ ନେଇ ବୁଥ୍ସ୍ତରୀୟ ଅଧିକାରୀମାନେ ରାଜ୍ୟର ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ଯାଇ ଏହି ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟ ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ସଚେତନତା ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ସଫଳ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦହପାଣିଆଠାରେ ସପ୍ତମ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦେଶ ଏବଂ ସମାଜର ଉନ୍ନତି ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ଏବଂ ଏନ୍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣଙ୍କ ଠାକୁରାଣୀ ଯାତ୍ରାର ଗତକାଲି ଦ୍ୱିତୀୟ ଦିବସରେ ରାଜ୍ୟର ପ୍ରତିଷ୍ଠିତ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ଜନପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଯୋଗ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ସାଇକେଲ ଚଳନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ବିଜୟ କୁମାର ପୃଷ୍ଟି।
2: ବଡ଼ ଖୁସିର କଥା, ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ସାଇକେଲ ଦିବସ। ଏହାର ପ୍ରତିଷ୍ଠାତା ହେଲେ ଆମେରିକାର ଦାର୍ଶନିକ ପ୍ରଫେସର ଲିଜିକ୍ ସିବ୍ଲିସ୍କି। ଆମେ କହୁ ଦୁଇଚକିଆ ସାଇକେଲ ବା ସୁନଗାଡ଼ି। ଏହା ଏକ ସୁବିଧାଜନକ, ଶକ୍ତି ସାମର୍ଥ୍ୟ ଥିବା, ନିର୍ଭରଯୋଗ୍ୟ ତଥା ପ୍ରାକୃତିକ ପରିବେଶକୁ ଖାପ ଖୁଆଉଥିବା ପରିବହନର ଏକ ସହଜ ମାଧ୍ୟମ। ଏହାର ଉଦ୍ଭାବକ ହେଲେ ଜର୍ମାନର କଲଭୋନ୍ ଡ୍ରାଇସ୍। ଏହାର ପ୍ରଥମ ନାମ ଥିଲା ହବିହସ୍ ଏବଂ ରନିଂ ମେସିନ୍। ଆଜି ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ସୁନଗାଡ଼ି ଦେଖିବାକୁ ମିଳେ। ବିଭିନ୍ନ ଦେଶର ରୁଚି ଅନୁଯାୟୀ ପ୍ରାୟ 50 ସାଇକେଲ ପ୍ରଚଳିତ ହେଉଛି। ରେସିଂ ସାଇକେଲ, ଫେନ୍ସି ସାଇକେଲ, ପାହାଡ଼ ଚଢ଼ା ସାଇକେଲ, ମାଲବୁହା ସାଇକେଲ ଇତ୍ୟାଦି। ଏହା ଏପରି ଏକ ଯାନ, ପ୍ରତ୍ୟେକ ସମୟରେ ଏହାର ଆବଶ୍ୟକତା ବଢ଼ି ଚାଲିଛି। ବିଶେଷତଃ ଚୀନ, ଜାପାନ, ଆମେରିକା, ନେଦରଲ୍ୟାଣ୍ଡ, ସ୍ୱିଡେନ, ଜର୍ମାନୀ ଇତ୍ୟାଦି ବଡ଼ ବଡ଼ ଦେଶରେ ସାଇକେଲର ବହୁଳ ବ୍ୟବହାର ହେଉଛି। ଆମ ଭାରତର ପୁନେ ସହରକୁ କୁହାଯାଏ ସିଟି ଅଫ୍ ସାଇକେଲ। ଆଜି ବିଶ୍ୱରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ି ଚାଲିଛି, ଯାହାର ପରିଣାମ ସ୍ୱରୂପ ଆମେ ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ହେଉଛେ। ବହୁ ଧନଜୀବନ ଆମର ନଷ୍ଟ ହେଉଛି। ଗାଡ଼ି ମଟର ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି, ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମିଶି ଅତ୍ୟନ୍ତ ଉତ୍ତପ୍ତ ହେବାରେ ଲାଗିଛି। ଆଉ କିଛିଦିନ ପରେ ହୁଏତ ଅମ୍ଳଜାନର ଘୋର ସଙ୍କଟ ଦେଖାଦେଇପାରେ। ଏହା ବ୍ୟତୀତ ଗାଡ଼ି ମଟର ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶୁଣିବା ଶକ୍ତିକୁ ହ୍ରାସ କରିଦେଇଛି। ତେଣୁ ଏଭଳି ବିପଦରୁ ମୁକ୍ତି ପାଇବାର ଉପାୟ ହେଲା ଯଥାସମ୍ଭବ ସାଇକେଲ ଚଲାନ୍ତୁ ଏବଂ ଆମ ପରିବେଶର ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣକୁ ଅକ୍ଲେଶରେ ଦୂର କରନ୍ତୁ। ସାଇକେଲ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! କୁହାଯାଏ ସର୍ବଶ୍ରେଷ୍ଠ, ସହଜ ଓ ସୁଲଭ 3 ବ୍ୟାୟାମ ମଧ୍ୟରୁ

0: ପ୍ରଥମଟି ସନ୍ତରଣ, ଦ୍ୱିତୀୟଟି ସାଇକେଲ ଚାଳନା ଏବଂ ତୃତୀୟରେ ହେଲା ପ୍ରାତଃ ଭ୍ରମଣ। ସାଇକେଲ ଚାଳନା ଦ୍ୱାରା ଆମ ଶରୀରର ମସ୍ତିଷ୍କରୁ ତଳିପାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସକ୍ରିୟ ହୋଇଥାଏ। ସାଇକେଲ ଚାଳନା ଦ୍ୱାରା ଶରୀରରେ ଏକ ରାସାୟନିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ରକ୍ତ ସଞ୍ଚାଳନ ଏବଂ ଖାଦ୍ୟ ପରିପାକ କ୍ରିୟା ସକ୍ରିୟ କରିଥାଏ। ସାଧାରଣତଃ ଗୋଡ଼ର ଗଣ୍ଠିବାତ ଦୂର ହୁଏ। ଏହାଦ୍ୱାରା ହୃଦାଘାତ, ମାନସିକ ଅବସାଦ, ପୃଥଳତା ପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ଦୈନିକ ସାଇକେଲ ଚାଳନା ଅଭ୍ୟାସ କଲେ ମାଂସପେଶୀ ସୁଦୃଢ଼ ହୁଏ, ଅସ୍ଥି ମଜବୁତ ହୁଏ ଏବଂ ମନରେ ଏକ ଆନନ୍ଦ ଉତ୍ସାହ ଭରିଦିଏ। ବଜାର ଘାଟ କିମ୍ବା ପିଲାଙ୍କର ସ୍କୁଲ, କଲେଜ ଏବଂ ଚାକିରି କ୍ଷେତ୍ରକୁ ଯିବା ପାଇଁ ଏହା ଏକ ସହଜ, ସୁଲଭ ଏବଂ ସରଳ ଯାନ। ଏହା ଏକ ନିରାପଦ ମଧ୍ୟ। ବ୍ରିଟିଶ ମେଡିକାଲ ଆସୋସିଏସନର ଏକ ତଥ୍ୟଭିତ୍ତିକ ପ୍ରସଙ୍ଗ ହେଲା, ସାଇକେଲ ଚାଳନା ଦ୍ୱାରା ନିଜର ସ୍ୱାସ୍ଥ୍ୟର ଉନ୍ନତି ସହ ଶରୀରର ଉଚ୍ଚ ରକ୍ତଚାପ ଓ ମାନସିକ ଚାପର ସନ୍ତୁଳନ ହେବା ସହ ପୃଥୁଳତା କମିଥାଏ। ଆଜିକାଲି ବିଭିନ୍ନ ଦେଶ ବିଦେଶରୁ ଭ୍ରମଣକାରୀମାନେ ସାଇକେଲ ଦ୍ୱାରା ହଜାର ହଜାର ମାଇଲ ଲମ୍ବା ଯାତ୍ରା କରି ଇତିହାସ ରଚିପାରୁଛନ୍ତି। ବଡ଼ ଆନନ୍ଦର କଥା, ଏବେ ଦେଖାଯାଉଛି ଆଧୁନିକ ଯୁବକ ଯୁବତୀମାନେ ବିଭିନ୍ନ ସହରରେ ସାଇକ୍ଲିଂ କ୍ଲବ ପ୍ରତିଷ୍ଠା କରି ଶରୀରକୁ ସୁସ୍ଥ ରଖିବାର ସଚେତନତା ପ୍ରୟାସ ଜାରି ରଖୁଛନ୍ତି। ଏହା ଯୁବ ସମାଜ ପାଇଁ ଏକ ଶୁଭ ସଂକେତ। ଚାଇନାର ପଦସ୍ଥ କର୍ମଚାରୀମାନେ ସାଇକେଲରେ ଅଫିସକୁ ଯିବା ଆସିବା କଲେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ତାଙ୍କ ସରକାର। ଆନ୍ତର୍ଜାତିକ ସ୍ତରରେ ଏହା ଏକ ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇସାରିଛି। ଆମେରିକା ହେଉଛି ବିଶ୍ୱର ପ୍ରଥମ ସାଇକେଲ କ୍ରୀଡ଼ାର ହକଦାର। ଆଜିର ଏହି ବିଶ୍ୱ ସାଇକେଲ ଦିବସରେ ଆସନ୍ତୁ ସଂକଳ୍ପ ନେବା, ପ୍ରତ୍ୟହ ସାଇକେଲ ଚାଳନା କରି ଆମର ସୁନ୍ଦର ସ୍ୱାସ୍ଥ୍ୟ ଗଠନ କରିବା।
1: ଆମର ଶାସ୍ତ୍ରୀ ଶୁଣିଥିଲେ ଆଲୋଚନା, ସାଇକେଲ ଚଳାନ୍ତୁ, ସୁସ୍ଥ ରୁହନ୍ତୁ। ଆଲୋଚକ ଥିଲେ ବିଜୟ କୁମାର ପୃଷ୍ଟେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ ଆରମ୍ଭ ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜେଲ୍ରେ ଥାଇ ନିଶାଦ୍ରବ୍ୟ କାରବାର ନେଟୱାର୍କ ପରିଚାଳନା କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ହରିୟାଣା ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ସମାନ ଅପରାଧ ଅଭିଯୋଗରେ ମାମଲା ପଞ୍ଜିକୃତ ହୋଇଛି, ତେଣୁ ପୁନର୍ବାର ଜାମିନରେ ଆସି ସେହି ବ୍ୟକ୍ତି ପୁଣି ସମାନ ପ୍ରକାର ଅପରାଧ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ ଅଭିଭାଷଣ ରଖିବାର କାର୍ଯ୍ୟସୂଚୀ ରହିଛି। ବର୍ତ୍ତମାନ ଦେଶବ୍ୟାପୀ ଜାରି ରହିଥିବା ଜନଜାତୀୟ ଗରିମା ଉତ୍ସବ 2026ର ଅଂଶସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇ ଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ଅବସରରେ ରାଷ୍ଟ୍ରପତି ଆଭାସୀ ଜରିଆରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଏକ ତାଲିମ ଫ୍ୟାବ୍କୁ ଉଦ୍ଘାଟନ କରିବେ। ଏହାଛଡ଼ା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ସ୍ଥାପିତ 75ଟି ମହାକାଶ ପରୀକ୍ଷାଗାରକୁ ମଧ୍ୟ

ରାଷ୍ଟ୍ରପତି ଆଜି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେବେ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତିକ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ର ସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର।

ଓଡ଼ିଶାର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ବରିଷ୍ଠ ଆଇଏଏସ୍ ଅଧିକାରୀ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି। ଶ୍ରୀ ସୀତାରାମ ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ଦାୟିତ୍ୱ ତୁଲାଉଛନ୍ତି। ସିବିଏସ୍ଇର ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ସିଂଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି। ଏହାଛଡ଼ା ସରକାର ବରୁଣ ଭରଦ୍ୱାଜଙ୍କୁ ସିବିଏସ୍ଇର ନୂତନ ସଚିବ ରୂପେ ନିଯୁକ୍ତ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ପକ୍ଷରୁ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ଅନ୍ସ୍କ୍ରିନ୍ ମାର୍କିଂ ଓଏସ୍ଏମ୍ ବ୍ୟବସ୍ଥାରେ ଅଭିଯୋଗ ହୋଇଥିବା ତ୍ରୁଟି ସମ୍ପର୍କରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କ୍ଷମତା ନିର୍ମାଣ ଆୟୋଗର ଅଧ୍ୟକ୍ଷ ଏସ୍ ରାଧା ଚୌହାନ ଏହି ଏକକ କମିଟିର ମୁଖ୍ୟ ଅଛନ୍ତି। ଆଗାମୀ ଏକ ମାସ ମଧ୍ୟରେ କମିଟି ନିଜ ରିପୋର୍ଟ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଆଜିଠାରୁ ଚାରିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ବିଜ୍ଞାନ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ। ବିଶେଷ କରି ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି। ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍ଙ୍କର ଏହି ଗସ୍ତ ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଭାଗିଦାରୀ ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। 2025 ମସିହା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟର ସୁରତଠାରେ ଏକ ସଡ଼କ ଦୁର୍ଘଟଣାରେ 8 ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ଆହତ ହୋଇଥିବା 15 ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁରତର ବର୍ଦୋଲି ସହର ନିକଟରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର 2 ବସ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତର ଏହି ଦୁର୍ଘଟଣାରେ 8 ଜୀବନହାନୀ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଏହି ବିପଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କୁ ସାହସ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଏହାଛଡ଼ା ମୃତକଙ୍କ ପରିବାରବର୍ଗ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ଆକାଶମାର୍ଗରେ ଜର୍ମାନ ପଥ ଦେଇ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଲାଗି ଆଜିଠାରୁ ଆଉ ଟ୍ରାନ୍ଜିଟ୍ ଭିସାର ଆବଶ୍ୟକତା ନାହିଁ। ଜର୍ମାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ନୂତନ ବ୍ୟବସ୍ଥା ଦ୍ୱାରା ଭାରତ ଜର୍ମାନ ମଧ୍ୟରେ ଜନସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ। ଜର୍ମାନର ଚାନ୍ସେଲର ଫେଡ୍ରିଚ୍ ମର୍ଜକର ଗତ ଜାନୁଆରୀ ମାସରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

0: ବିସ୍ତୃତ ଆଲୋଚନା ପରେ ଏହି ଘୋଷଣା କରାଯାଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖାଲିଲୁର ରହମନ ମିଳିତ ଜାତିସଂଘ ସାଧାରଣ ସଭାର 81ତମ ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବିବିଧ କ୍ଷେତ୍ରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରାଯିବ। ଏଥିସହିତ ଦ୍ୱିପକ୍ଷୀୟ ଭାଗିଦାରୀ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଆଗେଇ ନେବା ଦିଗରେ ଡକ୍ଟର ରହମାନଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। କ୍ରିକେଟ୍। ମହିଳା କ୍ରିକେଟରେ ଗତକାଲି ଟାଉନଟନ୍ଠାରେ ଅନୁଷ୍ଠିତ ତୃତୀୟ ତଥା ଚୂଡ଼ାନ୍ତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 6 ପରାସ୍ତ କରିଛି। ଏଥିସହିତ ଏହି 3 ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜ୍ରେ ଇଂଲଣ୍ଡ 2-1 ବିଜୟୀ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ହରାଇ 180 ରନ୍ କରିଥିଲେ। 181 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ 18 ଓଭର ଓ 3 ବଲ୍ରେ 4 ହରାଇ 184 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଆଲାଇସ୍ କ୍ୟାପ୍ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା।
1: ଏତେବେଳୁ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଗୀତ ଗୀତାଞ୍ଜଳିରେ ଆଲବମ୍ରୁ ନେଇ ଆସିଛୁ କେତୋଟି ଓଡ଼ିଆ ଭକ୍ତି ଗୀତ, ଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀଙ୍କ କଣ୍ଠରେ। ଗୀତ ରଚନା ଏବଂ ସଙ୍ଗୀତ ସଂଯୋଜନା ଦୁଃଖିଶ୍ୟାମ ତ୍ରିପାଠୀ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀଙ୍କ କଣ୍ଠରେ କେତୋଟି ଭକ୍ତି ଗୀତ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା, ଉପସ୍ଥାପନାରେ ପ୍ରଣତି ମିଶ୍ର।
1: ଆମେ ଶୁଣିଥିଲୁ ଗୋବର ଖତ କମ୍ପୋଷ୍ଟ ଖତ ବୋଲି, ମାତ୍ର ଇଟା ମାନକେ ଛାଡ଼ିଦେଲେ ଆର୍ ଗୋଟେ ବି ଖତ ଅଛେ, ସେଟା ହେଲା ଶାଗୁଆ ଖତ। ଗଛର ପତରକେ ହଲ୍ କରି କରି ମାଟସନେ ଭିରେଇ ଦେଲେ କୁଇ କରି ଯେନ୍ ଖତ ହେସି ତାକେ ଶାଗୁଆ ଖତ, ଯେନ୍ଟାକେ ସବୁଜ ଖତ ବି କହେସନ୍। ସବୁ ଗଛର ପତରକେ ନେଇକରି ସବୁଜ ଖତ କରାନିଯାଇପାରେ। ଏଥିର୍ଲାଗି ଆମେ ସେମି ଜାତିର ଗଛ ଯେନ୍ତାକି ଧନିଚା ଗୁଆଁର ସେମି ଭଳିଆ ଗଛକେ ମାଟସନେ ମିଶାବା କଥା। କାହିଁକା ଯେ କି ଇ ଗଛର ଚେର୍ନେ ଗୋଟେ ପ୍ରକାରର ଜୀବାଣୁ ଥିସି, ଯେନ୍ଟା ମାନେ ପବନ ଜବଖିଆର ଯାନ ଆନିକରି ତାକେ ମାଟସନେ ଭିରେଇ ଥିସନ୍। ଇ ଖତ ମାଟକେ ଖତୁଆ କରସି, ମାଟନେ ଜବଖିଆର ଯାନ ଆରୁ ଅଲଗା ପ୍ରକାରର ଖାଦ ବଢ଼ାବାରନେ ସାହାଯ୍ୟ ବି କରିଥିସି। ବାଲିଆ ଖାର ଆରୁ ନୁନିଆ ମାଟର ଖରାପ ଗୁଣକେ ବି ଇ ସବୁଜ ଖତଟା କମେଇ ପାର୍ସି। କ୍ଷେତ୍ରେ ମୂଲ ଚାଷ କରବାର ଦୁଇ ମାସ ଆଗନୁ ସେଥିରେ ଧନିଚା ମଞ୍ଜି ଏକର ପିଛା 10 କେଜି ଲେଖା ବୁନି ଦେଇଥିମା। ଗଛ ପ୍ରାୟ 1.5 ମାସ ଲେଖା ହେଇଗଲେ ହଲ୍ କରିଦେଇକରି ମାଟସନେ ଭିରେଇ ଦେମା। ପଛକେ ଗୋଟେ ହପ୍ତା ଗଲେ ଯାଇ ଧାନ ରୁଆର ବି କରବାର କଥା। ଖାଲ ଜମିନେ ଧନିଚାକେ ଖତ କରବାର ଅଛେ ବେଲେ ଧାନ ବିହନ ସଙ୍ଗେ ଏକରକେ 5 କେଜି ହିସାବରେ ମଞ୍ଜିକେ ବୁନି ଦେମା। ଯଦି ମୁଗ ବିରି କୁଲତ କରୁଛୁ ବେଲେ ଇମନକେ ଗୋଟେ ମାସ ହେଇଗଲେ ଧନିଚା ମଞ୍ଜିକେ ବୁନି ଦେବାର କଥା ନା। ମୂଲ କ୍ଷେତେ ନେଇ ଲଗାଲେ ପୁଣି ଯେନ୍ ଭଟାମାନେ ହେମାଡ଼େ ପଡ଼ିଛେ ସେଥିନେ ଧନିଚା ଚାଷ କରିକରି ପଚକେ ତାକେ କାଟି ଆନିକରି କ୍ଷେତ୍ରେ ଭିରେଇ କରି କୁଇବାର ଲାଗି ଛାଡ଼ିଦେମା। ଯଦି ଡାଲୁଆ ଧାନ କଟାକୁଟି ସରିଯାଉଛେ ବେଲେ ସାଙ୍ଗେ ସାଙ୍ଗେ ଜମିକେ ତସି ଦେଇକରି ଶାଗୁଆ ଖତର ଲାଗି ମଞ୍ଜି ବୁନିଦେବାର କଥା ନା। ଧନିଚାକେ ଛାଡ଼ିଦେଲେ ଆମେ ବାକି କେତେ ଗଛର ପତରକେ ବି ଇ ଖତ ହିସାବରେ ନେଇପାର୍ମା, ଯେନ୍ତାକି ଚାକୁଣ୍ଡା କରଞ୍ଜ ଅମରି ଆରୁ ଅରଗ ଗଛ। ଶାଗୁଆ ଖତ ହିସାବରେ ଜହ କରି ଡାଲ ଜାତିର ଫସଲ ନେଇଥିସୁ ବୋଲି ଫସଫେଟ୍ ସାର ଦେବାକେ ନେଇ ପଡ଼େ ନା। ଇ ସାର ଦେଲେ ଗଛର ଚେର୍ନେ ଅଟକା ଗୁଆଁଟ ବାନ୍ଧସି ଆରୁ ଅଧିକ ଅଧିକ ଜବଖିଆ ଯାନ ସାର ମାଟକେ ମିଲିପାର୍ସି। ଏମିତି କରି ଆମେ ଯଦି ଆଗନୁ ଏ ଶାଗୁଆ ଖତ ବୁଣିଲା ବେଲ୍କେ ଫସଫେଟ୍ ସାର ଦେଇଥିମା, ପଛକେ ମୂଲ ଚାଷ କରଲା ବେଲ୍କେ ଦେବାକେ ନେଇ ପଡ଼େ ନା। ଶାଗୁଆ ଖତର ଲାଗି ଯେନ୍ ଗଛ କରାହେଇଥିବା ସେଟା 40ରୁ 50 ଦିନ ଲେଖା ହେଇଗଲେ ମାଟନେ ମିଶେଇ ଦେମା ନା। ପ୍ରଥମେ ତାକେ କପର ମାରି ଦେଇକରି ମାଟନେ ଶୁଇ ଦେମା, ପଛକେ ନଗଲନେ ତସି ଦେଇକରି ଆର୍ ଥରେ କପର ମାରିଦେଲେ ମାଟ ଭିତରେ ନେ ପୁରା ଦବିଯିବା। କଚରା ମାଟନୁ ବି ଚିଟକା ମାଟ ହେଇଥିଲେ ଟିକେ ଅଟକା ଗଢ଼ିଆନେ ହଲ୍ କରିକରି ଚାପିଦେଲେ ଗଛ ଜଲ୍ଦି ଖୁଇ ଯାଏସି। ଏତ୍କି ବେଲେ ଜମିନେ 2-3 ଆଙ୍ଗୁଲ ଲେଖା ପାନ୍ ବାନ୍ଧିକରି ରଖବାକେ ପଡ଼ବା। ପାନ୍ ଯଦି ଗୋଟେ ହପ୍ତାହ ଏନ୍ତା କରି କ୍ଷେତ୍ରେ ରଖିଦେମା ବେଲେ ସବୁ ଗଛମାନେ କୁଇଯିବା ଆରୁ ଖତ ହେଇଯିବା। ଆଜିକାଲି ତ କେନାଲ ପାନ୍ର ସୁବିଧା ହେଲା ଦିନଠାନୁ ସିଦିନିଆ ଚାଷ ସରୁ ସରୁ ଡାଲୁଆ ଧାନ ଲାଗି ଆମେ ହରବର ହେଇଯାଉଛୁ। ଯେନ୍ କ୍ଷେତେ ଆମେ ଲଗା

0: ଲଗାତାର ଧାନ ଚାଷ କରୁଛୁ, ସେଥି ତ ଏ ଶାଗୁଆ ଚାଷ କରବାର୍ ବେଶୀ ଜରୁରୀ ହେ। ହେଥିଲାଗି ଡାଲୁଆ ଧାନ କାଟିଲା ଉତାରୁ ସାଙ୍ଗେ ସାଙ୍ଗେ ପାନ୍ ମଡ଼େଇ ଦେଇକରି ଜମିକେ କାଦୁ କରିଦେମା, ଆର୍ ଶାଗୁଆ ଖତର୍ ଲାଗି ମଞ୍ଜି ବୁନାବୁନି କରିଦେବାର କଥା ନା। ତେନ୍କେ ଠିକ୍ ସମୟନେ ସେଟା ମାନ୍କେ କାଟିକରି ମାଏଟ୍ ସନେ ଭିରେଇ ଦେଲେ ମାଏଟ୍ର ଖତୁଆ ଗୁଣ ଖୁବ୍ ବଢ଼ି ଆସି। ଆରୁ ଇତାର ପଛକେ ଆର୍ ଥରେ ଧାନ ରୂପାରୂପି କରିଲେ ବି ଧାନ ଗଛକେ ଖାଦ୍ୟର ଅଭାବ ନେଇ ହୁଏ ନା। ଯାହାଥିଲାଗି ପଛକେ ଆମକେ ଜହ ଖତ୍ ସାର ବି ବ୍ୟବହାର କରିବାକେ ନି ପଡ଼େ। ଆଜିକାଲି ତ ସରକାରୀ ବିହନ କେନ୍ଦ୍ର ମାନକେ ବି ଇ ଶାଗୁଆ ଖତର ମଞ୍ଜିମାନେ ଯୋଗାଇ ଦିଆଯାଉଛେ ନା। ପ୍ରଥମ ଥର ଲାଗି ଇ ମଞ୍ଜି ଘିନିକରି ଡୁଲିର ହିର ମନକେ ବୁନି ଦେଲେ ତ ଆର ବର୍ଷ ଲାଗି ବି ଆରାମସେ ଆମେ ବିହନ ରଖିପାରମା। ଧନୀ ଜାଗେ ଛାଡ଼ିଦେଲେ ଆମେ ଆଜଲା ବୋଲି ଆର୍ ଗୋଟେ ପ୍ରକାର ଜଗଲ ଭଳିଆ ଗଛକେ ଲଗେଇ ପାରମା ଇ ଶାଗୁଆ ଖତର ଲାଗି। ଧାନ ରୁବାର ତିନି ହପ୍ତା ଆଗୁନୁ ଜମିକେ କପର ମାରିକରି ସମାନ କରିଦେମା। ତେନ୍କେ ସେଥିନେ ପାଞ୍ଚ ଛଅ ଆଙ୍ଗୁଲ ଲେଖା ପାନ୍ ବାନ୍ଧିଦେମା। ଏକର ପିଛା ତିରିଶ କେଜି ହିସାବନେ ସିଙ୍ଗଲ ସୁପରଫସ୍ଫେଟ୍ ସାର୍କେ ଖେତେନେ ଦେମା। ପଛକେ ଗୋଟେ ଏକର ଜମିର୍ ଲାଗି ଆଠ କ୍ୱିଣ୍ଟାଲ ଲେଖା ଆଜୁଲାକେ ଖେତେନେ ଛାଡ଼ିଦେମା। ଦୁଇ ତିନି ହପ୍ତା ଗଲେ ଇଟା ମାନେ ବଢ଼ିକରି ଛଅ ସାତ ଟନ୍ ଲେଖା ହେଇଯିବେ। ଇଟା ଗୋଟେ ହପ୍ତାନେ ଦୁଇ ଗୁଣ ଲେଖା ବଢ଼ିଥିସି। ତିନି ହପ୍ତା ଗଲେ ସେଟା ମାନକେ ସେ ଜମିଥି ଏକା ଚଷି ଦେଇକରି ମାଟ ସନେ ଭିରେଇଦେମା। ଏମିତି କରି ଗୋଟେ ଏକର ଜମିନେ ଆଜୁଲା ଚାଷ କଲେ ଏକର ପିଛା ଦଶ କେଜି ଲେଖା ଜବଖିଆ ଜାନସାର ମିଳିଥିସି। ଏମିତି କରି ଯଦି ଆମେ ଇ ଶାଗୁଆ ଖତ କି ସବୁଜ ଖତର ବ୍ୟବହାର ଧୀରେ ଧୀରେ କରି ବଢ଼େଇ ପାର୍ମା ବେଲେ ଏନ୍ତା ଗୋଟେ ଦିନ ଆଇବା ଯେ ଆମକେ ରାସାୟନିକ ସାରର ଆର୍ ବ୍ୟବହାର କରିବାକେ ନେଇ ପଡ଼େ ନା।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଚାଷର କଥା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ପୁରାତନୀ କ୍ରମରେ କେତୋଟି ଛାନ୍ଦ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ସୁଚିତ୍ରା ମହାପାତ୍ରଙ୍କ କଣ୍ଠରେ ଗୀତ ରଚନା ଉପେନ୍ଦ୍ର ଭଞ୍ଜ।

ଶ୍ରୋତାବନ୍ଧୁ, ଏ ଗୀତଟି ଶୁଣୁଥିଲେ ଶିଳ୍ପୀ ସୁଚିତ୍ରା ମହାପାତ୍ରଙ୍କ କଣ୍ଠରେ, ଗୀତ ରଚନା ଉପେନ୍ଦ୍ର ଭଞ୍ଜ। ଶେଷ ଗୀତଟି ଶୁଣନ୍ତୁ ଶିଳ୍ପୀ ବୀଣାପାଣି ନାୟକଙ୍କ କଣ୍ଠରେ, ଗୀତିକାରଙ୍କ ଗୀତ ରଚନାରୁ।

ଶ୍ରୋତାବନ୍ଧୁ, ଶୁଣୁଥିଲି ପୁରାତନୀ କ୍ରମରେ କେତୋଟି ଛାନ୍ଦ। ଆକାଶବାଣୀ ଭବାନୀପାଟଣା, ସମୟ ସକାଳ 8ଟା ହେବାକୁ ଯାଉଛି। ଅଳ୍ପକ୍ଷଣ ମଧ୍ୟରେ ଶୁଣିପାରିବେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶ୍ରୋତାବନ୍ଧୁ, ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ସୋହମଙ୍କ କଣ୍ଠରେ, ଗୀତ ରଚନା ଡକ୍ଟର ସ୍ୱାମୀ ଅରୁଫ ନନ୍ଦ, ସଙ୍ଗୀତ ସଂଯୋଜନା ବଳରାମ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। ଗୀତିକା ନବକିଶୋର ନାୟକଙ୍କ ଗୀତ ରଚନାରୁ କଣ୍ଠ ଦେଇଛନ୍ତି ଶିଳ୍ପୀ ଶିବା। ସଙ୍ଗୀତ ସଂଯୋଜନା ବଳରାମ।

ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସ, ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଦଶରଥ ବିଜେ କଲାବେଳକୁ ମୁହଁ ମାଡ଼ି ଶୋଇଥିଲେ କୈକେୟୀ। ବନ୍ଧୁ ବନ୍ଧୁ ବୋଲି ଡାକଦେଲେ ଦଶରଥ। ଭୋଗିନୀ ବା ସର୍ପିଣୀ ବିଷବୈଦ୍ୟ ସାପୁଆ କାଳର ପ୍ରଦ ନ ଶୁଣିବା ପରି ରହିଲେ ରାଣୀ। ବନ୍ୟୀ ବା ଅଗ୍ନିକୁ ପତଙ୍ଗ ସ୍ନେହ କଲା ଭଳି ଦଶରଥ ସେହି ଅଗ୍ନିରୂପିଣୀ ନାରୀର ଚିବୁକ ଧରି କହିଲେ, ବିନା ଦୋଷରେ ରୋଷ କାହିଁକିରେ ପ୍ରଣୟିନୀ ଗୋରୀ? ଇନ୍ଧନ ଦେବୀ ବା ଜାଳେଣୀ କାଠରୁ ତିଆରି ଦେବୀଙ୍କୁ ବିପ୍ର ପୂଜି ବସିଲେ ସେ କଥା ନ କହିଲା ଭଳି ମୌନାବତୀ ରାଣୀ ମଥା ଟେକିଲା ନାହିଁ। ଦଶରଥ ବିନତି କଲେ, ବାରେ ବା ଥରଟିଏ ମୋତେ ଚାହା, ଯାହା ମାଗିବୁ ଦେବୀରେ ବନ୍ଧୁ। କୈକେୟୀ ବର ମାଗି କହିଲେ, ରାଜା ପୃଥିବୀର ସ୍ୱାମୀ ଭାବେ ପରିଚିତ ହୁଅନ୍ତି, ରାମ ତ ପୃଥିବୀଙ୍କ କନ୍ୟାଙ୍କୁ ବିବାହ କରି ତାଙ୍କର ଜାମାତା, ଜାମାତା ପତି ହେବା ଅନୁଚିତ। ଏଠାରେ ଭଞ୍ଜ ଏକ ଚାତୁର୍ଯ୍ୟପୂର୍ଣ୍ଣ ଯୁକ୍ତି ଦେଇଛନ୍ତି। କୈକେୟୀ କହିଲେ, ମୋ ପୁତ୍ର ରାଜା ହଉ, ରାମ 14 ବର୍ଷ ବନକୁ ଯାଉ। ନିଜ ବାମା କୈକେୟୀଙ୍କ ବଚନ ଶୁଣି ଦଶରଥ ବିଜ୍ଞାନ ବା ଅଜ୍ଞାନ ହୋଇଗଲେ। ରାଣୀ ବଡ଼ ସନ୍ତୁଷ୍ଟ ହୋଇ ବିଜ୍ଞ ରାମଚନ୍ଦ୍ରଙ୍କୁ ଡକାଇ ଆଣି କହିଲେ, ଯେଉଁ ବଂଶରେ ଭଗୀରଥ ପିତୃମାନଙ୍କୁ ଦଗ୍ଧ ହେବାରୁ ଉଦ୍ଧାର କଲେ, ସେହି ବଂଶରୁ ହୋଇ ତୁମେ ପିତାର ସତ୍ୟ ରଖିବ ନା ନାହିଁ? ରାମ କହିଲେ, ବହନ ଅର୍ଥାତ୍ ଶୀଘ୍ର, ବିଷୟ କ'ଣ ଅବଧାନ କର ଅର୍ଥାତ୍ ବିଷୟଟି ଜଣାଅ। କୈକେୟୀ କହିଲେ, ତୁମେ ବନକୁ ଯିବ, ଭରତ କୋଶଳପତି ବା ଅଯୋଧ୍ୟାର ରାଜା ହେବ। ବେଶ କରିବା ପାଇଁ ମନ୍ଥରା ବିଭୂତି ରୁଦ୍ରାକ୍ଷ ଆଣିଥୋଇଲା। ରାମ ସମ୍ମତି ଦେଲେ। ବୈଦେହୀ ଓ ଲକ୍ଷ୍ମଣ ସଙ୍ଗରେ ଯିବା ପାଇଁ ଆତୁର ହେଲେ। ବଶିଷ୍ଠ ଓ ପାତ୍ର ମନ୍ତ୍ରୀ ଏ ନାଟକୀୟ ଘଟଣାରେ ଆଚମ୍ବିତ ହୋଇଗଲେ।

ପ୍ରଚାର କଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ମାଧ୍ୟମରେ 100.3 MHz ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରିବେ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ନେଇ ଆସିଛୁ କିଛି ମନଛୁଆଁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଜବ୍ ୱି ମେଟ୍ ଚଳଚ୍ଚିତ୍ରରୁ, କଣ୍ଠଦାନ କରିଛନ୍ତି ଶିଳ୍ପୀ ଶ୍ରେୟା ଘୋଷାଲ, ଗୀତ ରଚନା ଇର୍ଷଦ କାମିଲ ଏବଂ ସଙ୍ଗୀତ ସଂଯୋଜନା ପ୍ରୀତମ। ଚଳଚ୍ଚିତ୍ର ଜବ୍ ୱି ମେଟ୍।

ଶ୍ରୋତାବନ୍ଧୁ ଏହି ଗୀତଟି ଶୁଣୁଛନ୍ତି ଆପ୍ନେ ଚଳଚ୍ଚିତ୍ରରୁ, ସୋନୁ ନିଗମ, ଜୟସ ଗାନ୍ଧୀ ଏବଂ ଜସବିନ୍ଦର ନରୁଲ୍ଲାଙ୍କ କଣ୍ଠରେ। ଗୀତ ରଚନା ସମୀର ଏବଂ ସଙ୍ଗୀତ ସଂଯୋଜନା ହିମେଶ ରଶ୍ମିୟା।

ଶ୍ରୋତା ବନ୍ଧୁ, ଏଇ ଗୀତଟି ନେଇଛୁ ତୁମ୍ବିନ ଚଳଚ୍ଚିତ୍ରରୁ। ଚିତ୍ରାଙ୍କ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ଫୈଜ ଅନୱର ଏବଂ ସଙ୍ଗୀତ ସଂଯୋଜନା ନିଖିଲ ବିନୟ।

0: AIR at 90.
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ନେଇ ଆସିଛୁ କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ସୌତୁଣୀ ଚଳଚ୍ଚିତ୍ରରୁ ତାନସେନ ସିଂଙ୍କ କଣ୍ଠରେ, ଗୀତ ରଚନା ଶିବବ୍ରତ ଦାସ, ସଙ୍ଗୀତ ସଂଯୋଜନା ବାସୁଦେବ ରଥ।

ଶ୍ରୋତାବନ୍ଧୁ ଏହି ଗୀତଟି ଶୁଣୁଛନ୍ତି ଆରତୀ ଚଳଚ୍ଚିତ୍ରରୁ। ତାନସେନ ସିଂ, ପ୍ରଣବ ପଟ୍ଟନାୟକ ଏବଂ ଛାନ୍ଦନା ରଥ କଣ୍ଠଦାନ କରିଛନ୍ତି। ଶିବବ୍ରତ ଦାସଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ବାସୁଦେବ ରଥ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
1: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣନ୍ତୁ, ଅଦିନ ମେଘ ଚଳଚ୍ଚିତ୍ରରୁ ନେଇ ଆସିଛୁ, ଅକ୍ଷୟ ମହାନ୍ତି ଏବଂ ନିର୍ମଳା ମିଶ୍ରଙ୍କ କଣ୍ଠରେ। ଗୀତ ରଚନା କାଳିଚରଣ ପଟ୍ଟନାୟକ, ସଙ୍ଗୀତ ସଂଯୋଜନା ବାଳକୃଷ୍ଣ ଦାସ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମର ଶେଷ ଗୀତ ଶୁଣନ୍ତୁ ସତମିଛ ଚଳଚ୍ଚିତ୍ରରୁ ଗୀତା ଦାସଙ୍କ କଣ୍ଠରେ। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ସଂଯୋଜନା ରାଜୁ ମିଶ୍ର।

ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀର ସମସ୍ତ ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ଖୋଲା ଝରକାର ଆଜିର ଅଧ୍ୟାୟକୁ ସ୍ୱାଗତ କରୁଛି ମୁଁ ବନଶ୍ରୀ। ଆଜିର ଦିନଟି ଶୁଭମୟ ଏବଂ ମଙ୍ଗଳମୟ ହେଉ। ଆଜି ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ 1948 ଶକାବ୍ଦ ବିକ୍ରମ ସମ୍ବତ 2083 ତୃତୀୟ ତିଥି। ଅମୃତବେଳା ଆରମ୍ଭ ସକାଳ 6:50 ସକାଳ 8:30 ମଧ୍ୟରେ ଏବଂ ରାତ୍ରି ସମୟରେ ଏହି ସମୟକୁ ନେଇ। ମହେନ୍ଦ୍ରବେଳା ସନ୍ଧ୍ୟା ସକାଳ 5:11 6:45 ପର୍ଯ୍ୟନ୍ତ ଥିଲା। ଶ୍ରୋତାବନ୍ଧୁ, ଏଇ ତ ଥିଲା ଆଜିର ତିଥି ନକ୍ଷତ୍ରର କଥା, ଯାହାକି ପ୍ରତ୍ୟେକ ଦିନ କିଛି କିଛି ଭଲ ଆଉ ମନ୍ଦକୁ ନେଇ ଦିନଟି ଆରମ୍ଭ ହୋଇଥାଏ। ତେବେ ଶ୍ରୋତାବନ୍ଧୁ, ଗୋଟିଏ ପ୍ରେମର ଧାରା ବାହାରକୁ ବହିଯାଏ, ଯେଉଁଥିରେ ଆମେ ବସ୍ତୁ, ବ୍ୟକ୍ତି ଓ ବିଚାରରେ ଏକାତ୍ମ ସ୍ଥାପନ କରି ଆଗକୁ ବଢ଼ିଥାଉ। ସେ ଦିନଟି ଶୁଭ ହୋଇଥାଉ କିମ୍ବା ଅଶୁଭ ହୋଇଥାଉ। ଦ୍ୱିତୀୟ ପ୍ରେମର ଧାରାକୁ ଆଧ୍ୟାତ୍ମିକ ପ୍ରେମ କହନ୍ତି। ଏହା ଆମକୁ ଆମର ଆତ୍ମା ସହିତ ଯୋଡ଼ିଥାଏ ତଥା ଆମକୁ କୌଣସି ପ୍ରକାରେ ଅସହାୟ ବା ପରାବଲମ୍ବୀ ହୋଇ ରହିବାକୁ ଦିଏ ନାହିଁ। ଆଧ୍ୟାତ୍ମିକ ପ୍ରେମ ଏ ସଂସାରର ପରଶମଣି। ଯଦି ଏହା କାହାରି ପାଖରେ ଥାଏ ତ ସେ ଧରିତ୍ରୀର ସୁବର୍ଣ୍ଣ ଖଣିରୁ ବହୁମୂଲ୍ୟ ଉପହାର ପ୍ରାପ୍ତି କରିନିଏ। ଆଧ୍ୟାତ୍ମିକ ପ୍ରେମ ହିଁ ଜୀବନର ନବନିର୍ମାଣ କରିବାର ସାଧନ। ନିଜର ବ୍ୟକ୍ତିଗତ ସୁଖ ଶାନ୍ତି ଯେବେ ସଂସାରର ପୀଡ଼ାକୁ ଦୂର କରିବାରେ ଲାଗିଯାଏ ତ ବୁଝିବାକୁ ହେବ ଯେ ଆନନ୍ଦର ଝରଣା ଫୁଟି ପଡ଼ିଛି ଓ ଈଶ୍ୱରଙ୍କ ଠାରୁ ଆମେ ବଡ଼ ଅଦ୍ଭୁତ କୃପା ପ୍ରାପ୍ତ କରିଛି। ଯେଉଁ ଜିନିଷ ଆମେ ଚାହୁଁଛେ ତାହା ବାହାରେ ମିଳିବ ନାହିଁ, ଏକଥା ଆମେ ବୁଝିବା ଦରକାର। ସେହି ଅସୀମ ଶକ୍ତିକୁ, ସେହି ମହାନ ଅନୁଶୀଳନକୁ ତଥା ସେହି ଅଦ୍ଭୁତ ଶକ୍ତି ପ୍ରବାହକୁ ପ୍ରାପ୍ତ କରିବା ପାଇଁ ନୂଆ ବିଚରଣ ଧାରଣ କରିବାକୁ ପଡ଼ିବ। ତାହାକୁ ଆଧ୍ୟାତ୍ମିକ ଦୃଷ୍ଟିରୁ ପ୍ରଜ୍ଞା ବି କହନ୍ତି ଏବଂ ଆଧ୍ୟାତ୍ମିକ ପ୍ରେମ ତାହାର ସୁଫଳ ଅଟେ। ହଁ ଶ୍ରୋତାବନ୍ଧୁ, ଯିଏ ଈଶ୍ୱରଙ୍କୁ ପ୍ରାର୍ଥନା କରିଥାଏ, ଯିଏ ତାଙ୍କର ପ୍ରଦତ୍ତ ଦିବ୍ୟ ଦୃଷ୍ଟିକୁ ଆମେ ସଠିକ୍ ପ୍ରୟୋଜନରେ ଲଗାଇବୁ, ଅଯଥାରେ ନଷ୍ଟ ହେବାକୁ ଦେବୁ ନାହିଁ। ଆମର ଧର୍ମ ମହାନ, କାରଣ ତାହା ଯେଉଁ ଆଧ୍ୟାତ୍ମିକତାର ଆଧାର ଉପରେ ଠିଆ ହୋଇଛି ତାର ଉଚ୍ଚତାକୁ ମାପିପାରିବା ଅସମ୍ଭବ। ତେବେ କାର୍ଯ୍ୟକ୍ରମର ପ୍ରଥମେ ଶୁଣିନେବା ଏ ଭକ୍ତିମୟ ଗୀତଟି।

ଶ୍ରୋତାବନ୍ଧୁ, ଆମେ ସମସ୍ତେ ସେହି ବିଶ୍ୱକର୍ତ୍ତାଙ୍କ ଇଙ୍ଗିତରେ ଚଳପ୍ରଚଳ ସୁଖ ଦୁଃଖର ଖରାଛାଇ ଖେଳରେ ସମସ୍ତେ ଚାଲିଛୁ ନିଜ କର୍ତ୍ତବ୍ୟକୁ ନେଇ ବିଶ୍ୱାସର ହାତକୁ ଧରି। ଶ୍ରୋତାବନ୍ଧୁ, ଖରା ବର୍ଷା ଶୀତର ଋତୁଚକ୍ରରେ ଆମେ ଚାଲିଛୁ ଖାପ ଖୁଆଇ। ଏ ଦୁନିଆ ଚାଲିଛି ସତ, କିନ୍ତୁ ଗୋଟିଏ ଶବ୍ଦରେ କହିବି ତାହା ହେଲା ବିଶ୍ୱାସ। ବିଶ୍ୱାସ ଏମିତି ଏକ ଅଦୃଶ୍ୟ ସୂତା ଯିଏ ଦୁଇଟି ଅଜଣା ହୃଦୟକୁ ଆପଣାର କରିଦିଏ। ଏହା ଏମିତି ଏକ ଶକ୍ତି ଯାହା ପାଷାଣ ଭିତରେ ବି ଭଗବାନଙ୍କୁ ଆଣି ଠିଆ କରାଇଦିଏ। କିନ୍ତୁ ଆଜିର ସମୟରେ ଏହି ବିଶ୍ୱାସ ସବୁଠାରୁ ଦାମୀ ଆଉ କାଚ ଭଳି ନରମ ହୋଇଯାଇଛି। ଗଢ଼ିବାକୁ ତ ବର୍ଷ ବର୍ଷ ଲାଗିଯାଏ, ହେଲେ ଭାଙ୍ଗିବା ପାଇଁ ମାତ୍ର ସେକେଣ୍ଡଟି ଯଥେଷ୍ଟ। ସେଥିପାଇଁ ତ କୁହାଯାଏ ବିଶ୍ୱାସ ହେଉଛି ଜୀବନର ସେହି

ପ୍ରକାଶିତ ଫୁଲ ଯାହା ଅତି ଯତ୍ନରେ ହୃଦୟର ବଗିଚାରେ ଫୁଟିଥାଏ। ଆସନ୍ତୁ ବିଶ୍ୱାସ ଦେବା, କାହାର ବିଶ୍ୱାସକୁ ଭାଙ୍ଗିବା ନାହିଁ, ବରଂ ସମସ୍ତଙ୍କ ସହ ବିଶ୍ୱାସର ସମ୍ପର୍କ ଗଢ଼ି ଜୀବନକୁ ଆଗେଇ ନେବା। ତେବେ ଶୁଣିନେବା ଆଉ ଏକ ମଧୁର ଗୀତ।

ବନ୍ଧୁଗଣ, ଆଜି ହେଉଛି ସେଇ ସାଥିର ଦିନ ଯିଏ ଆମ ପିଲାଦିନର ସବୁଠାରୁ ପ୍ରିୟ ଥିଲା, ଯିଏ ଆମକୁ ସ୍ୱାଭିମାନ ଓ ସନ୍ତୁଳନ ଶିଖାଇଥିଲା। ହଁ ବନ୍ଧୁ, ଆଜି ହେଉଛି ବିଶ୍ୱ ସାଇକେଲ ଦିବସ। ପିଲାଦିନର ସେଇ ଦୁଇ ଚକାର ସ୍ମୃତି ଆଜିର ଏହି ଯାନ୍ତ୍ରିକ ଦୁନିଆରେ, ଯେଉଁଠି ଦ୍ରୁତଗାମୀ ଗାଡ଼ିର କୋଳାହଳ ଭିତରେ ଜୀବନ ହଜିଯାଉଛି, ସେଠି ସାଇକେଲଟି ଦେଖିଲେ ମନ ଫେରିଯାଏ ପିଲାଦିନର ସେଇ ଧୂଳିଘରର ଗଳିକୁ। ମନେ ପଡ଼େ ସେହି ପଡ଼ିଯିବା, ଆଣ୍ଠୁ ଛିଣ୍ଡିଯିବା ଏବଂ ପୁଣି ଥରେ ହସି ସାଇକେଲ ପେଡାଲ ମାରି ଆଗକୁ ବଢ଼ିବା। ସାଇକେଲ କେବଳ ଯାନ ନୁହେଁ, ଏହା ଥିଲା ଆମର ପ୍ରଥମ ସ୍ୱାଧୀନତାର ଟେଣା। କେତେ ମଧୁର ସେ ସ୍ମୃତି! ସାଙ୍ଗମାନଙ୍କ ସହ ସାଇକେଲ ରେସିଂ କରିବା, କ୍ୟାରିୟର ପଛରେ ବସି ଦୁନିଆ ଚାକର ଗପ ହେବା, ଆଉ ଚେନ୍ ଖସିଗଲେ ହାତରେ କଳା ଦାଗ ଲଗାଇ ସେଇଟାକୁ ସଜାଡ଼ିବାର ସେ ନିଆରା ଆନନ୍ଦ। ଆପଣ ମଧ୍ୟ ନିଜ ପିଲାଦିନକୁ ଚାଲିଗଲେ ନା କ'ଣ? ହଁ ଶ୍ରୋତା ବନ୍ଧୁ, ବାପାଙ୍କର ସେ ସାଇକେଲ ପୁରୁଣା ସାଇକେଲ ହେଲେ ବି ସେହି ପୁରୁଣା ସାଇକେଲରେ ସେ ପେଡାଲ ମାରି ସବୁଆଡ଼େ ଯାଉଥିଲି, ସବୁ କାମ ମଧ୍ୟ ଖୁବ୍ ସୁନ୍ଦରରେ କରୁଥିଲି। ଶ୍ରୋତାବନ୍ଧୁ, ଜାତିସଂଘ ଦ୍ୱାରା 2018 ମସିହାରୁ ଏହି ଦିନକୁ ଆନୁଷ୍ଠାନିକ ଭାବରେ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ସାଇକେଲର ସରଳତା, ସୁଲଭତା ଏବଂ ପରିବେଶ ଅନୁକୂଳ ଗୁଣକୁ ସମ୍ମାନ ଜଣାଇବା। ଯାହା ଆମେ ଅନୁଭବ କରୁଛୁ ଆମ ପିଲାଦିନେ, ତାହା ତ ଏକ ସ୍ମୃତି। ସେ ସ୍ମୃତିଟିକ କହିଁ ଆଜି ରହିଯାଇଛି। ଆଜିର ଛୁଆ କ'ଣ କରୁଛନ୍ତି? ସତରେ ସାଇକେଲ ଚଲାଇବାକୁ ଭଲ ପାଉଛନ୍ତି ନା ସେମିତି ମୋଟରସାଇକେଲଟେ ଧରି ସଙ୍ଗେ ସଙ୍ଗେ ଘରୁ ବାହାରି ଯାଉଛନ୍ତି? ପରବର୍ତ୍ତୀ ସମୟରେ ନିଶ୍ଚୟ କଥା ହେବା ଏ ସାଇକେଲକୁ ନେଇ। ତେବେ ଶୁଣିନେବା ଏକ ସୁନ୍ଦର ମନଛୁଆଁ ଗୀତଟି।

ଶ୍ରୋତାବନ୍ଧୁ, ଟିକିଏ ପୂର୍ବରୁ କହୁଥିଲି ସାଇକେଲ ଦିବସର ମହତ୍ତ୍ୱ ବିଷୟରେ। ମୁଁ ତ କହିବି ସାଇକେଲ ଚାଳନା ହେଉଛି ଆମ ଉତ୍ତମ ସ୍ୱାସ୍ଥ୍ୟର ଚାବିକାଠି। ଟିକିଏ ମନେ ପକାନ୍ତୁ ନିଜ ବାପା ଜେଜେବାପା ଅଜାଙ୍କୁ କେତେ କେତେ ବୟସରେ ମଧ୍ୟ କିଲୋମିଟର ଲେଖା ସାଇକେଲରେ ଯିବା ଆସିବା କରୁଥିଲେ। ସୁସ୍ଥ ଶରୀର ସବଳ ହୃଦୟ ଓ ମନ ପ୍ରଫୁଲ୍ଲ ରହି ସାଇକେଲ ଚଲାଇବା ଦ୍ୱାରା ଏହା ସବୁଠାରୁ ସହଜ ଏବଂ ଶସ୍ତା ବ୍ୟାୟାମ। ବର୍ତ୍ତମାନର ଛୋଟ ହେଉ ବଡ଼ ହେଉ ସମସ୍ତେ ସୁବିଧାଭାତି ହୋଇଗଲେଣି, ଫଟାଫଟ ସ୍କୁଟି କିମ୍ବା ବାଇକ୍ ଧରି ଚାଲି ଯାଉଛନ୍ତି, ଯଦ୍ୱାରା ମେଦବହୁଳ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗୁଛି। ଏହା ତ ଗଲା ସ୍ୱାସ୍ଥ୍ୟଗତ କଥା। ସବୁଜ ପୃଥିବୀର କଥା ଯଦି ରଖିବି, ସାଇକେଲ ହେଉଛି ଶୂନ୍ୟ ଅଙ୍ଗାରକାମ୍ଳ ନିଷ୍କାସନ କରୁଥିବା ଅମୂଲ୍ୟ ସାଧନ। ଏହା କୌଣସି ଇନ୍ଧନ ଖୋଜେ ନାହିଁ, କେବଳ ଖୋଜେ ଟିକିଏ ଉତ୍ସାହ। ସେଥିପାଇଁ ତ କୁହାଯାଏ ଜୀବନରେ ସନ୍ତୁଳନ ରଖିବାକୁ ହେଲେ ସାଇକେଲ ଭଳି ସଦାବେଳେ ଆଗକୁ ପେଡାଲ ମାରି ଚାଲିବାକୁ ହେବ। ଜୀବନ ଏମିତି ଗଡ଼ି ଚାଲିଛି, ଏମିତି ଦିନ ପରେ ଦିନ ଗଡ଼ି ଚାଲିଛି ଆମ ସମସ୍ତଙ୍କ ଜୀବନ। ତେବେ ସାଇକେଲରେ ଯଦି ଆମ ଘରେ ଛୋଟ ପୁଅ ଝିଅ ଭାଇ ଭଉଣୀ ଯେଉଁମାନେ ବି ଅଛନ୍ତି ସେମାନେ ଅଳ୍ପ ଦୂରତାରେ ଯଦି ଯିବାକୁ ହୁଏ ସାଇକେଲ ଚଲାନ୍ତୁ। ସାଇକେଲ ଚଲାଇଲେ ରକ୍ତ ମାଂସ ତାର ଶିରା ପ୍ରଶିରା ଶିଶୁମାନଙ୍କର ଖେଳିବ ଏବଂ ସେମାନେ ଚଞ୍ଚଳ ରହିବେ, ସୁସ୍ଥ ରହିବେ। ଏମିତି ଏହି ଦିନଟି ଆମର ଚାଲିଛି, ଆଗକୁ ମଧ୍ୟ ଗଡ଼ି ଚାଲିବ, ଯେପରି ଅଙ୍କାବଙ୍କା ନଈ ପରି। କେତେବେଳେ ଖରାଛାଇର ଖେଳ ଆମେ ସମସ୍ତେ ଖେଳୁଛୁ, କିନ୍ତୁ ଏଥିରେ ଶ୍ରୋତାବନ୍ଧୁ ଭାଙ୍ଗି ପଡ଼ିବା ନାହିଁ, ସାମ୍ନା କରିବା। ଯେକୌଣସି ବିପଦ ହେଉ କିମ୍ବା ଆଶଙ୍କା ହେଉ, ମନକୁ ପ୍ରଫୁଲ୍ଲ ରଖିବା ଏବଂ ନିଜର ଉତ୍ତମ ସ୍ୱାସ୍ଥ୍ୟକୁ କିପରି ଠିକ୍ ରଖିବା ତାହା ଆମେ ସଂକଳ୍ପ କରିବା। ଆଜିର ବିଶେଷ ଦିନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ, ଏବଂ ଆଜିର ଏ ଦିନଟିର ମହତ୍ତ୍ୱ ମଧ୍ୟ ଆପଣଙ୍କ ହାତରେ ଅଛି। ତେବେ ଶୁଣିନେବା ଆଉ ଏକ ମନଛୁଆଁ ସୁନ୍ଦର ଗୀତ।

ଶ୍ରୋତା ବନ୍ଧୁ, ପୁଣିଥରେ ସ୍ୱାଗତ ଆପଣମାନଙ୍କୁ ଆଜିର ଖୋଲା ଝରକା କାର୍ଯ୍ୟକ୍ରମକୁ। ଜୁନ୍ ମାସ ଆରମ୍ଭ ହେବା ମାତ୍ରେ ହିଁ ଆମ କଳାହାଣ୍ଡି ମାଟିରେ ଖରାର ପ୍ରକୋପ ବେଶ ଅନୁଭୂତ ହୋଇଥାଏ। ମେ ମାସରୁ ଆରମ୍ଭ ହେଲେ ମଧ୍ୟ ଏବେ ଅନେକ ଜିଲ୍ଲାର ଅବସ୍ଥା ଏହିପରି ହୋଇଛି, କିନ୍ତୁ ଆମ ଅଞ୍ଚଳର କଥା ରଖିବି। ତାତି ଏବଂ ଗୋଡ଼ୁଗୋଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଦ୍ୱିପହର ସମୟରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି, କିନ୍ତୁ ଏଇ ଖରା ଭିତରେ ଅପରାହ୍ନ ହେଲେ ଆକାଶରେ କଳାହାଣ୍ଡିଆ ମେଘ ଜମୁ।

ଆସୁଛି ଏବଂ ଆରମ୍ଭ ହୋଇଯାଉଛି ଖରାଦିନିଆ ବର୍ଷା ବା କାଳ ବୈଶାଖୀ। ଗତ କିଛି ଦିନ ହେବ ଆମ ଅଞ୍ଚଳରେ ଝଡ଼ ବର୍ଷା ସହ ବଜ୍ରପାତ ଦେଖିବାକୁ ମିଳୁଛି। ଏହି ବର୍ଷା ତାତିରୁ ଟିକେ ମୁକ୍ତି ଦେଉଛି, ହେଲେ ଏହାର ନକାରାତ୍ମକ ପ୍ରଭାବ ଜନଜୀବନ ଉପରେ ପଡ଼ୁଛି। ହଠାତ୍ ଜୋରରେ ପବନ ବୋହିବା ଯୋଗୁଁ ଅନେକ ସ୍ଥାନରେ ଗଛ ପତ୍ର ଭାଙ୍ଗିଯାଉଛି, ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଉଛି ଏବଂ ସବୁଠାରୁ ବଡ଼ କଥା ହେଲା ଚାଷୀ ଭାଇମାନଙ୍କ ଅମଳ ହୋଇ ରହିଥିବା ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଯାଉଛି। ହଁ ଶ୍ରୋତା ବନ୍ଧୁ, ଏ କାଳବୈଶାଖୀ ସମୟରେ ଆମକୁ ବହୁତ ସତର୍କ ରହିବାକୁ ହେବ। ବିଶେଷ କରି ମେଘ ଗର୍ଜନ କଲାବେଳେ କେହି ବି ବାହାରକୁ ବାହାରନ୍ତୁ ନାହିଁ ଏବଂ ସୁରକ୍ଷିତ ସ୍ଥାନରେ ରୁହନ୍ତୁ। ଯାହା ପ୍ରକୃତି ଯାହା ହେବା କଥା ତାହା ନିଶ୍ଚିତ ହେବ, ତେବେ ଆମକୁ ହିଁ ସତର୍କ ହେବାକୁ ପଡ଼ିବ। ତେବେ ଶୁଣିନେବା ଆଉ ଏକ ସୁନ୍ଦର ମଧୁର ଗୀତ।

ଶ୍ରୋତାବନ୍ଧୁ ଶୁଣନ୍ତୁ କିଛି ଐତିହାସିକ ତଥ୍ୟ। ଭାରତ ଇତିହାସରେ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 1947 ମସିହା ଆଜିର ଦିନରେ ଶେଷ ଭାଇସରୟ ଲର୍ଡ ମାଉଣ୍ଟବେଟନ୍ ଭାରତ ବିଭାଜନ ଏବଂ ସ୍ୱାଧୀନତା ପାଇଁ 3 ଜୁନ୍ ଯୋଜନା ଜୁନ୍ ଥାର୍ଡ ପ୍ଲାନ୍ ଘୋଷଣା କରିଥିଲେ। ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ଏମ୍ କରୁଣାନିଧି 1924 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ସାରସ୍ୱତ ଜଗତର ଜଣେ ଆଦରଣୀୟ ତଥା ପ୍ରତିଭାବାନ ସ୍ରଷ୍ଟା ବିଶିଷ୍ଟ କଥାକାର ତଥା ଉପନ୍ୟାସିକ ହରପ୍ରସାଦ ଦାସଙ୍କ ଜନ୍ମ 1945 ମସିହାରେ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ସାରଳା ପୁରସ୍କାର ଏବଂ ମୂର୍ତ୍ତି ଦେବୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ମନ୍ତ୍ରପାଠ ଓ ଗର୍ଭଗୃହ ଭଳି ଅନେକ କାଳଜୟୀ ସ୍ରଷ୍ଟା ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି ଶୁଭ ଜନ୍ମତିଥିରେ ଆକାଶବାଣୀ ପରିବାର ତଥା ସମସ୍ତ ସାରସ୍ୱତ ପ୍ରେମୀ ଶ୍ରୋତାବନ୍ଧୁଙ୍କ ତରଫରୁ ପୂଜ୍ୟ ପୂଜକଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ସଶ୍ରଦ୍ଧ ପ୍ରଣାମ। ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ, ମହାନ ସଂଗ୍ରାମୀ ତଥା ଆମ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଶତବାର୍ଷିକୀ 2004 ମସିହା ଆଜିର ଦିନରେ ଆମଠାରୁ ବିଦାୟ ନେଇଥିଲେ। ଏହି ମହାନ ଜନନାୟକଙ୍କ ସ୍ମୃତି ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଶ୍ରୋତାବନ୍ଧୁ, ନେଇ ଆସିଛୁ ସ୍ଥାନୀୟ ଖବରରୁ କିଛି, ଶୁଣନ୍ତୁ। କାଳବୈଶାଖୀ ପ୍ରଭାବରେ ନର୍ଲା ବ୍ଲକ ଅଧୀନସ୍ଥ ରେତ ଜଳସେଚନ ପ୍ରକଳ୍ପର କେନାଲ ପାଣି ଲାଗୁଥିବା ଶାନ୍ତିପୁର, ବଡ଼ଧାରପୁର, ଘଣ୍ଟମାଳ ଅଞ୍ଚଳର 40% ଡାଳୁଆ ଧାନ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜୁନ୍ 3 ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ସମ୍ଭାଗର ଆଚାର୍ଯ୍ୟ ପ୍ରଶିକ୍ଷଣ ବର୍ଗ। ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ ତଥା ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଏବଂ ସ୍ଥାନୀୟ ବିକାଶକୁ ନେଇ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କୁ ସାକ୍ଷାତ କରିଛି ଏକ ପ୍ରତିନିଧି ଦଳ। ନିଜ ସାହିତ୍ୟକୃତି ସହ ସାହିତ୍ୟିକ ଜନଗଣ ହୃଦୟରେ ବଞ୍ଚି ରହି ଏହି କଥା ସାହିତ୍ୟିକ ପରଶୁରାମ ମୁଣ୍ଡଙ୍କ ବିଷୟରେ କୁହାହୋଇଛି। ସର୍ବଶ୍ରୀ ସବାଖ୍ୟା ସାହିତ୍ୟ ସଂସଦ ତରଫରୁ ଧାରାବାହିକ 232 ସଂଖ୍ୟକ ସାରସ୍ୱତ ଆସର କ୍ରମରେ ଆୟୋଜିତ ଜିଲ୍ଲାସ୍ତରୀୟ ତର୍ପଣ କାର୍ଯ୍ୟକ୍ରମ ସାହିତ୍ୟିକ ପରଶୁରାମ ବକ୍ତୃତାମାଳା ପାଳନ ଅବସରରେ ଏହି ମତ ପ୍ରକାଶ କରିଥିଲେ। ଭବାନୀପାଟଣାସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପରିସରରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଅଧ୍ୟାପକ ଗବେଷକ ପରମେଶ୍ୱର ମୁନ୍ ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ। ଆଉ କିଛି ଖବର ନେଇ ଆସିବି, ଶୁଣିନେବା ଆଉ ଏକ ମନଛୁଆଁ ଗୀତ।

ସ୍ଥାନୀୟ ଖବରରୁ ଆଉ କିଛି ନି ଆସିଛି। କଳାହାଣ୍ଡି ଜିଲ୍ଲାରେ ପଥର କ୍ୱାରି ହରିଲୁଟ ହେଉଛି। ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ଜିଲ୍ଲାର ପ୍ରାୟ 13 କ୍ରସର ପିନା କ୍ୱାରିରେ ଚାଲୁଥିବା ବେଳେ ସେମାନେ ଚଞ୍ଚଳତା କରି ଟିକସ ଫାଙ୍କୁଛନ୍ତି। କ୍ରସର ମାଲିକମାନେ ମଧ୍ୟ ଲିଜ୍ ନେଇଥିବା ପରିମାଣରୁ ଅଧିକ ପଥର ଖନନ କରୁଥିବା ଅଭିଯୋଗ ହେଉଛି। ଜୁନାଗଡ଼ ସହର ନବନିର୍ମିତ ବସ୍ଷ୍ଟାଣ୍ଡକୁ ବିଦ୍ୟୁତ୍ ସଂଯୋଗ କରି ହାଇମାଷ୍ଟ ଲାଇଟ୍ ଲଗାଇବା ପାଇଁ ଗତ କିଛିଦିନ ତଳେ ପିଚୁ ହୋଇଥିବା ଏନ୍ଏଚ୍ ରାସ୍ତାକୁ କାଟି ବିଦ୍ୟୁତ୍ ତାର ନେବା ଘଟଣାରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭବାନୀପାଟଣାସ୍ଥିତ ଟାଉନ୍ହଲ୍ରେ ସକ୍ଷମ ନୃତ୍ୟ ଏକାଡେମୀ ପକ୍ଷରୁ ଜାତୀୟ ଶାସ୍ତ୍ରୀୟ ଲୋକନୃତ୍ୟ ମହୋତ୍ସବ ରାସରଙ୍ଗ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାକୁ ବରିଷ୍ଠ ନାଟ୍ୟକାର ମହୋତ୍ସବ ରାସରଙ୍ଗ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାକୁ ବରିଷ୍ଠ ନାଟ୍ୟକାର ଡକ୍ଟର ଉମେଶ ଚନ୍ଦ୍ର ଶତପଥୀ, ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଚିଣ୍ଟୁ ପ୍ରସାଦ ନାୟକ, ବରିଷ୍ଠ କଳାକାର ଅବଦୁଲ କାଦିର ଉଦ୍ଘାଟନ କରିଥିଲେ। ଭବାନୀପାଟଣା ପୌର ପରିଷଦ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ରାସ୍ତା ସୁଧୁରିନି। ବର୍ଷାଦିନେ ପଡ଼ାବାସୀ ଯାତାୟାତ ପାଇଁ ଦହଗଞ୍ଜ ହେଉଥିବା ବେଳେ ପୌର ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ, ତେଣୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଭବାନୀପାଟଣାସ୍ଥିତ ପ୍ରାଥମିକ ଶିକ୍ଷକ ଭବନରେ ଶୋକସଭା ଅନୁଷ୍ଠିତ ହୋଇଛି। ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଧୀରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କ୍ରୀଡ଼ାବିତ୍ ସ୍ୱର୍ଗତ ଅଶୋକ ମହାନ୍ତି ଓ ଶିକ୍ଷକ ରାମଚନ୍ଦ୍ର ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ 1 ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଏ ସ୍ମୃତିଚାରଣ କରାଯାଇଥିଲା। କୋକସରା ବ୍ଲକ ଲଡ଼ୁଗାଁ ଅଞ୍ଚଳରେ କାଳବୈଶାଖୀ ଝଡ଼

ଓ ବର୍ଷାର ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି। ଝଡ଼ର ତୀବ୍ରତା ଯୋଗୁଁ ଅନେକ ଘରର ଛାତ ଉଡ଼ିଯାଇଥିବା ବେଳେ କିଛି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ଗ୍ରାମରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବାରୁ ଲୋକେ ବିଦ୍ୟୁତ ବିହୀନ ଅବସ୍ଥାରେ ରହିଛନ୍ତି। ଜୁନାଗଡ଼ ବ୍ଲକ ଆଟିଗାଓଁ ତଲମଲା ପଞ୍ଚାୟତ ଅଧୀନରେ ଥିବା ଧାନ କ୍ରୟ କେନ୍ଦ୍ରରେ ଅପର୍ଯ୍ୟାପ୍ତ ଭିତ୍ତିଭୂମି, ଦୁର୍ବଳ ପରିଚାଳନା ଓ ସଂରକ୍ଷଣ ବ୍ୟବସ୍ଥାର ଅଭାବକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଶ୍ରୋତାବନ୍ଧୁ, ଗୀତର ସୁନ୍ଦର ମୂର୍ଚ୍ଛନା ଭିତରେ କିଛି ସୂଚନା ଦେଉ ଦେଉ କେମିତି ଯେ ଗୋଟିଏ ଘଣ୍ଟା ବିତିଗଲା ଜଣା ହିଁ ପଡ଼ିଲାନି। ଆଜିର ଖୋଲା ଝରକାକୁ ଏଇଠି ଶେଷ କରୁଛୁ। ଆସନ୍ତାକାଲି ପୁଣି ଭେଟ ହେବ ଏମିତି ଏକ ନୂଆ ସକାଳ ନୂଆ ଚିନ୍ତାଧାରା ସହିତ। ସେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ହଁ, ଆପଣଙ୍କ ମତାମତ କିନ୍ତୁ ନିଶ୍ଚୟ ରଖିବି। ଆମ ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001। ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଏଇଠି ରଖୁଛୁ ଆମ କାର୍ଯ୍ୟକ୍ରମକୁ। ରହିଲି, ଉପସ୍ଥାପନରେ ଥିଲି ମୁଁ ବନଶ୍ରୀ ଦାସ। ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:11। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ଆଜିର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ଶୁଣିବେ ଦିନ 12:00। ପରିବେଷଣ କରିବେ ଦୟାନନ୍ଦ ତ୍ୟାଗୀ ଏବଂ ସାଥୀ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ବିଜୟ କୁମାର ମିଶ୍ର, ଦୀପ୍ତିମୟୀ ମହାନ୍ତି, ଇନ୍ଦ୍ରାଣୀ ମିଶ୍ର ଏବଂ ସୁହାସ ମହାନ୍ତି। ଚାଷର କଥା ରହିଛି ଦିନ 1:10। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ଶ୍ରୋତାବନ୍ଧୁ ଏଥିରେ

ଜିଲ୍ଲା ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି ଉପସ୍ଥିତ ହେବ ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ଦିନ 12ଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ମେଡ଼ିୟମ୍ ୱେବ୍ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ମିଟର ତଥା 1206 kHz ଓ FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ

0: ଅଧିବେଶନ ଆରମ୍ଭରେ ଲୋକଗୀତ କ୍ରମରେ ଶୁଣନ୍ତୁ ଖଞ୍ଜଣି ଭଜନ, ପରିବେଷଣ କରିଛନ୍ତି ଦୟାନନ୍ଦ ତ୍ୟାଗୀ ଏବଂ ସାଥୀ।
1: ब्रह्म महिम

ଶ୍ରୋତବନ୍ଧୁ ଶୁଣୁଥିଲେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଥିଲେ ଦୟାନନ୍ଦ ତ୍ୟାଗୀ ଏବଂ ସାଥୀ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଶ୍ରୋତାବନ୍ଧୁ ଶୁଣନ୍ତୁ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ଏବଂ ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଖୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକଦ୍ରବ୍ୟ ଓ କାର୍ବନ ଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ, ଧଳାଛତା ଓ ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଏବଂ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାମାନଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶ୍ରୋତାବନ୍ଧୁ, ଆପଣମାନେ ସତର୍କ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ଶୁଣିଲେ ଅଂଶୁଘାତ ଓ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ ୱେଭ୍‌ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 kHz ଓ FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ ବିଜୟ କୁମାର ମିଶ୍ରଙ୍କ କଣ୍ଠରେ ଏହି ଗୀତଟି।

0: AIR at 90.
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ବିଜୟ କୁମାର ମିଶ୍ର ଓ ଦୀପ୍ତିମୟୀ ମହାନ୍ତିଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: नमस्कार, मैं हूं कैलाश खेर और आकाशवाणी के सभी श्रोताओं को मेरा बारंबार प्रणाम। और भारत की सेना को समर्पित ये मेरा गीत भारतीय सेना, जो तीनों सेनाओं को समर्पित है, हर देशवासी को समर्पित है तथा भारत के हर सैनिक को समर्पित है, पैरामिलिट्री के अर्धसैनिक बलों के हर सैनिक को समर्पित है, रक्षा मंत्रालय से लेकर देश के एक एक नागरिक को ये गीत समर्पित है। हमारे देश की भावनाओं के अनुरूप हमारी भारत की सेनाओं के गौरव का गान और स्तुति ही यह गीत है। रग रग में जोश भर देने वाला यह गीत हमारे हर भारतीय को समर्पित करता हूं। मैं हूं आपका कैलाश खेर।
5: अदम्य शक्ति एवं शौर्य की पहचान है भारतीय सेना। जल थल गगन की रक्षा का वरदान है भारतीय सेना। हर संकट का समाधान है भारतीय सेना। भारत का गौरव है, स्वाभिमान है भारतीय सेना।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଚକ୍ରଧର ଦାସଙ୍କ ରଚନାରୁ କଣ୍ଠ ଦେଇଛନ୍ତି ଇନ୍ଦ୍ରାଣୀ ମିଶ୍ର।

ଏଇଠି ଶେଷ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ। କଣ୍ଠଶିଳ୍ପୀମାନେ ଥିଲେ ବିଜୟ କୁମାର ମିଶ୍ର, ଦୀପ୍ତିମୟୀ ମହାନ୍ତି ଓ ଇନ୍ଦ୍ରାଣୀ ମିଶ୍ର।

0: ଖୁଇରା ଦିଶୁଥିସି, ଯେନ୍ଟା ଦେଖିକରି ଲୋକମାନେ ତାକେ ଘିନ୍ବାକେ ବି ନେଇ ଚାହନ୍। ଏମିତି ହେଇକରି ଆମର ଖୁବ୍ ନୁକସାନ ହେଇଯାଇସି। ଇଥିର୍ ଲାଗି ଆମେ ଚିନ୍ତା କରବାର ନାଇଁ ନା, ଇଟା ଗୋଟେ ରୋଗର ଲାଗି ଏନ୍ତା ହେସି। ସେ ରୋଗର ନାଁ ହେଲା ଆନ୍ଥ୍ରାକ୍ନୋଜ୍। ଇ କଲାଦାଗ ହେଇକରି ପଚକେ ଫଳଟା କୁହି ବି ଯାଇସି। ହେତିର୍ ଲାଗି ଫଲ ତୁଲବାର 15 ଦିନ ଆଗନୁ ଥାଇଫୋନେଟ୍ ମିଥାଇଲ ବେଲେ ଟପ୍ସିନ୍ ଏମ୍ କି କାର୍ବେଣ୍ଡାଜିମ୍ ବେଲେ 22 କେ ଗୋଟେ ଲିଟର ପାନ୍ରେ 1 ଗ୍ରାମ ଗୁଲି କରି ସ୍ପ୍ରେ କର୍ମା। ଆର ଯଦି ଦୂରେ ଥିବାର ବଜାରକେ ଅମୃତଭଣ୍ଡା ବିକିବାର ଲାଗି ପଠେଇବାକେ ଅଛେ ବେଲେ ଫଲ ତୁଲଲା ଉତାରୁ ବି ଏବେ କହିଲା ଅସମନକେ ଝିଟି ଦେମା। କେନ୍ କେନ୍ ଅମୃତଭଣ୍ଡା ଗଛମାନଙ୍କର ପତରମାନେ ଗୁଛା ଗୁଛା ହେଇକରି ପତରମାନେ ମୁଢ଼ି ମୁଢ଼ି ହେଇଯାସନ୍, ତାର ସଙ୍ଗେ ଗଛ ଡାଲମାନେ ଫୁନି ଛୋଟ ଛୋଟ ହେଇଯାସନ୍। ଗଛଟା ଏନ୍ତା ହେବାର କାରଣ ହେଲା ପତରମୋଚା ରୋଗର ଲାଗି। ଇ ରୋଗଟା ଧଲା ମାଛି ଲାଗି ଗଛେ ଧରିଥିସି। ଇଥିର୍ ଲାଗି ଆମେ ଅମୃତଭଣ୍ଡା ବଗିଚାର ପାଖେନେ ମରିଚ ବାଇଗନ ପାତଲଘଣ୍ଟା ଏନ୍ତା ଗଛ ଖୁଟ ମାନେ ନେଇ ଲଗାବାର କଥା। ଇ ରୋଗକେ କମାବାର ଲାଗି ହେଲେ ଆମେ ଧଲା ମାଛିକେ ମାରବାର ଲାଗି ବ୍ୟବସ୍ଥା କର୍ମା, ଯେନ୍ଟାକି ଆମେ କେତେଟା ଔଷଧ କରି କରି ବି ଛଡ଼ି ପାର୍ମା। ସେ ଭିତରୁ ଗୋଟେ ହେଲା ଲିମ୍ ନୁ ବାହାରୁଥିବାର କୀଟନାଶକ ଔଷଧ, ଯେନ୍ଟାକି ନିମାଜଲ ବୋଲି କହେସନ୍। ଏଟାକେ 1 ଲିଟର ପାନ୍ରେ 5 ମିଲିଲିଟର ହିସାବରେ ଗୁଲି କରି ବ୍ୟବହାର କର୍ମା। ଇ ଔଷଧକେ ଛାଡ଼ିଦେଲେ ଆର ଦୁଇଟା ବି ଔଷଧ ହେଲା ଇମିଡାକ୍ଲୋପିଡ୍ ଯେନ୍ଟାକି ମେରିଟ ଆର ଡାଇମିଥୋଏଟ୍ ଯେନ୍ଟାକି ରୋଗର। ମେରିଟକେ 4 ଲିଟର ପାନ୍ରେ 1 ମିଲିଲିଟର ଲେଖା ଆରୁ ରୋଗରକେ 1 ଲିଟର ପାନ୍ରେ 2 ମିଲିଲିଟର ପରା ଗୁଲି କରି ସ୍ପ୍ରେ କର୍ମା। ଏବେ ଆମେ ଜାନ୍ମା କଦଳୀ ଗଛର କେତେଟା ସମସ୍ୟା ବିଷୟରେ। କେତେଟା କଦଳୀ ଗଛନେ ଖାନ୍ଦି ଦେଲା ବେଲକେ ପତରମାନେ ହଳଦିଆ ହେଇକରି ଗଛନୁ ତଲକେ ଉଲେହି ଯାସନ୍, କି ନା ହେଲେ ଗଛର ଚେର କୁହିକରି ଗଛମାନେ ମରିଯାସନ୍। ଏଟା କଦଳୀ ଗଛର ଲାଗି ବଡ଼ ସମସ୍ୟା ଗୋଟାଏ। ଏତାର କାରଣ ହେଲା ଝାଁଲା ରୋଗ। ଇ ରୋଗ ହେଲେ ଚାରା ଲଗାବାର 5 ରୁ 8 ମାସ ଥିଲା ବେଲକେ ପହିଲା ପୁରୁଣା ପତରର ଧାର ମନକରନୁ ଆରମ୍ଭ କରି ମଝି ଆଡ଼କେ ହଳଦିଆ ହଳଦିଆ ହେଇଯାଇସି। ଏନ୍ତା କରି 1-2 ମାସ ଭିତରେ ନେ ପତର ପୁରା ପୁରି ହଳଦିଆ ହେଇଯାଇସି। ଏତକି ବେଲେ ଯଦି ଗଛକେ କାଟମା ବେଲେ ଲାଲ ରଙ୍ଗର ଦିଶି। ଇ ରୋଗ ନେଇ ଧରବାର ଲାଗି ଆମେ କେତେଟା କଥାକେ ଧ୍ୟାନ ଦେମା। ସବୁଠାନୁ ମୂଲ କଥା ଯେ ନିରୋଗିଆ ପୁଆ ଲଗାମା। ବିହନ ଲଗାଲା ବେଲକେ ଭୂସା ବୋଲି ନେହେଲେ ଚମ୍ପା କିସମର ପୁଆ ଲଗାମା। ଯେନ୍ ଗଛକେ ଯଦି ରୋଗ ହେଇଗଲା ନା ତାକେ ମୁଲୁନ ଘିଚି ଦେଇ କରି ଦୂର ଜାଗାରେ ତାକେ ତୁପି ଦେମା। ପୁଆ ଲଗାବାର ଆଗରୁ କାର୍ବେଣ୍ଡାଜିମ୍ କି ଫ୍ୟୁରାଡନ୍ ନେ ବିଶୋଧନ କରିଥିମା ଆରୁ ପୁଆ ଲଗାଲା ଆଗରୁ ଟ୍ରାଇକୋଡର୍ମା ଭିରିଡ଼ିକେ ଗାତ ନେ 10 ଗ୍ରାମ ଭଳିଆ ଦେମା। ଏନ୍ତା ହିସାବରେ ଯଦି ଆମର ଗଛ ପତ୍ରମାନଙ୍କ ଯତ୍ନ କର୍ମା ବେଲେ ଆମର ଗଛ ଖୁଟ ମାନେ ନଷ୍ଟ ନେଇ ହେ, ତାର ସାଙ୍ଗେ ଆମକେ ଅମଲ ବି ଅଧିକ ମିଲି ପାର୍ବା।
1: ଚାଷର କଥାରେ ଶୁଣିଲେ କେତେକ ଫସଲର ସମସ୍ୟା ସମାଧାନ ସମ୍ପର୍କରେ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ୍ ଉପରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଓ FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ମନୀଷା କାଲେସ। ତେବେ ଶ୍ରୋତାବନ୍ଧୁ ତା ପୂର୍ବରୁ ଶୁଣନ୍ତୁ କିଛି ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ
5: ଅଜଣା ଠାରୁ ଦୂରେଇ ରୁହନ୍ତୁ।
6: RBI କହେ
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ସତୁରିରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା।
4: ଆଇଡିଆ, ଏଇଠି ପାର୍ଟି କରିବା। ଚାଲ
5: ପିଜ୍ଜା ପାର୍ଟି, ୟେ।
3: ଚାଲ ତୋ କାର୍ଡ ଆଉ ପିନ୍ ଦେ।
6: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସ୍।
7: ଏଇ କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର।
8: ଏହି କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
9: ଆସିଗଲା ସାଲେରୀ?
8: ହଁ।
9: ଏବେ ନୂଆ ଝୁମୁକା?
8: ନା, ପ୍ରଥମେ ସଞ୍ଚୟ,
9: ପ୍ରଥମେ ଝୁମୁକା।
8: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେ।

0: ఇంకో ఫోటోగ్రాఫర్ అవుతారో అంతరాత్మారో.
1: ଏହି କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
2: ଆସିଗଲା ସେଲେରୀ?
3: ହଁ।
2: ଏବେ ନୂଆ ଝୁମୁକା?
3: ନା, ପ୍ରଥମେ ସଞ୍ଚୟ,
2: ପ୍ରଥମେ ଝୁମୁକା।
1: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
2: କିନ୍ତୁ ଝୁମୁକାର କ'ଣ?
3: ଯାଉଛୁ ନା, ପୋଡ଼ିଦେବି ଇଞ୍ଜେକ୍ସନ।
4: ଆର୍ବିଆଇ କହେ
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

ନାରୀ ଆଜି ଅବଳା ଦୁର୍ବଳା ନୁହେଁ। ନାରୀ ଜନ୍ମ ସନ୍ତାନର ଲାଳନ ପାଳନ ପାଇଁ, ଝିଅ ଜନ୍ମ ଚୁଲି ମୁଣ୍ଡକୁ ଢଗ ଢମାଳି ନିରର୍ଥକ ହୋଇଗଲାଣି। ଭାରତୀୟ ସମାଜରେ ପୁରୁଷମାନଙ୍କ ଅପେକ୍ଷା ନାରୀମାନଙ୍କର ସ୍ଥାନ ବର୍ତ୍ତମାନ କୌଣସି କ୍ଷେତ୍ରରେ ତଳ ନୁହଁ। ଯୁଗର ପରିବର୍ତ୍ତନ ହୋଇଛି, ସାମାଜିକ ନୀତି ନିୟମ ମଧ୍ୟ ବଦଳୁଛି। ରନ୍ଧନ କ୍ରିୟାରେ ନାରୀ କେବଳ ପଟୁତା ପ୍ରଦର୍ଶନ କରୁନାହିଁ, ବରଂ ପ୍ରତ୍ୟେକ କାର୍ଯ୍ୟରେ ସେ ସଫଳତା ଅର୍ଜନ କରୁଛି। ପୁରୁଷର ସମକକ୍ଷ ହେବା ନିମନ୍ତେ ନାରୀର ଉଦ୍ୟମ ଅବ୍ୟାହତ ରହିବା ବାଞ୍ଛନୀୟ। ସମାଜର ସମୃଦ୍ଧି ନିମିତ୍ତ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମାଜରେ ନାରୀ ଓ ପୁରୁଷ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି, ସମାଜ ସକଟର ଦୁଇ ଚକ୍ର ନାରୀ ଓ ପୁରୁଷ, ସତେ ଯେମିତି ଗୋଟିଏ ବୃନ୍ଦର ଦୁଇ କଳିକା ନାରୀ ଓ ପୁରୁଷ। ନାରୀ ବିନା ପୁରୁଷର ଓ ପୁରୁଷ ବିନା ନାରୀର ଜୀବନ ହୁଏ ବ୍ୟର୍ଥ। ଜଣେ ଅନ୍ୟ ଜଣଙ୍କର ଅନୁରୂପକ ଏବଂ ପରିପୂରକ। ନାରୀ ସ୍ନେହମୟୀ, ବାତ୍ସଲ୍ୟମୟୀ, ଅନୁରାଗର ଫୁଲ ପ୍ରଭାବିତ ହୁଏ ନାରୀ ହୃଦୟର ନିବୃତ କନ୍ଦରରେ। ଏହି ଭାବର ସହିତ ଆଜିର ଏହି ଶକ୍ତିରୂପା ସ୍ୱାସ୍ଥ୍ୟ ହିଁ ସମ୍ପଦ କାର୍ଯ୍ୟକ୍ରମରେ ସମସ୍ତ ମା ଭଉଣୀମାନଙ୍କୁ ଶୁଭେଚ୍ଛା ଓ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ମନୀଷା କାଲିସ, ନମସ୍କାର।

0: ନଥିଲେ ଥାଉ ପଛେ କୁବେର ପୂର୍ଣ୍ଣ ଧନ, ସ୍ୱାସ୍ଥ୍ୟ ନଥିଲେ ସେ ସବୁର କି ମାନ। ସମ୍ପଦର ଆକର୍ଷଣରୁ କେହି ମୁକ୍ତ ନହନ୍ତି। ସମ୍ପତ୍ତିର ଅଧିକାରୀ ହେବା ପାଇଁ ମନୁଷ୍ୟ ଅହରହ ଉଦ୍ୟମ କରି ଆସୁଛି। ଟଙ୍କା ପଇସା, ସୁନା ରୂପା, ଜମିବାଡ଼ି ହେଉ, ଗାଈ ଗୋରୁ ଓ ଘରଦ୍ୱାର ସମ୍ପତ୍ତି ବା ଧନ ରୂପେ ପରିଗଣିତ। ସମାଜରେ ଯାହାର ଯେତେ ଅଧିକ ଧନ ଥାଏ ସେ ସେତେ ସମ୍ମାନ ଲାଭ କରେ। ଏହି ସମ୍ପତ୍ତି ପାଇବା ପାଇଁ ବ୍ୟକ୍ତିକୁ ବହୁତ ପରିଶ୍ରମ କରିବାକୁ ପଡ଼େ, କିନ୍ତୁ ଧନ ଲାଭ କରିବାକୁ ଉତ୍ତମ ସ୍ୱାସ୍ଥ୍ୟ ଦରକାର। ସ୍ୱାସ୍ଥ୍ୟବାନ ବ୍ୟକ୍ତି ବିପୁଳ ଧନର ମାଲିକ ହୋଇଥାଏ, ମାତ୍ର ସ୍ୱାସ୍ଥ୍ୟହୀନ ଲୋକ ଧନ ରୋଜଗାର କରିପାରେନି କି ଶାନ୍ତିରେ ରହି ମଧ୍ୟ ପାରେ ନାହିଁ। ତେଣୁ କୁହାଯାଏ ପରା, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଇଂରାଜୀରେ ଭାଷାରେ ଯଦି ଆମେ କହିବା, ଦ ହେଲ୍ଥ ଇଜ୍ ୱେଲ୍ଥ। ତେଣୁ ସ୍ୱାସ୍ଥ୍ୟର ଆବଶ୍ୟକତାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ନିରୋଗ ବ୍ୟକ୍ତି ହିଁ ସୁଖୀ ଓ କର୍ମଠ। ଆମ ଦେଶରେ କିମ୍ବା ଆମେ ଯେଉଁ ଦେଖୁଅଛୁ, ଯେତେ ଘରଦ୍ୱାର ହେଉ, କୋଠାବାଡ଼ି, କଳକାରଖାନା କିମ୍ବା ଯୋଜନାମାନ ପ୍ରସ୍ତୁତ ହୋଇଛି, ତାହା ଶାରୀରିକ ଶ୍ରମ ଉପରେ ନିର୍ଭର କରୁଛି। ଧନଶାଳୀ ରାଷ୍ଟ୍ର ବିଶ୍ୱରେ ସମ୍ମାନ ପାଏ। ଏହି ସମସ୍ତ ଧନ ଲାଭ କରିବା ପାଇଁ ସ୍ୱାସ୍ଥ୍ୟ ହିଁ ପ୍ରଥମ ଉପକରଣ। ତେବେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟ ପରି ଅମୂଲ୍ୟ ସମ୍ପଦ ନାହିଁ, ତେଣୁ ସ୍ୱାସ୍ଥ୍ୟ ସମ୍ପଦର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ। ଆଜିର ଶିଶୁ ଭବିଷ୍ୟତରେ ହେବ ବୟସ୍କ, ତେଣୁ ମାଆମାନେ ଶିଶୁର ଯତ୍ନ, ଲାଳନ ପାଳନ, ପୁଷ୍ଟିଦାୟକ ଖାଦ୍ୟ ଓ ରୋଗ ନିରାକରଣର ବ୍ୟବସ୍ଥା କର୍ତ୍ତବ୍ୟ। ଚାଲନ୍ତୁ ନା ଭଉଣୀମାନେ, ଆଜି ଆମ ସହିତ ଅଛନ୍ତି ଜଣେ ସମାଜସେବୀ ମା ଭଉଣୀ, ଯିଏକି ଯୁବ ନେହେରୁ କେନ୍ଦ୍ରରେ ଜଣେ କାଉନସିଲର ଭାବେ କାର୍ଯ୍ୟ କରନ୍ତି। ଚାଲନ୍ତୁ ନା ଭଉଣୀମାନେ, ଆଜି ଆମେ ତାଙ୍କ ସହିତ କିଛି ଆଲୋଚନା କରିବା।
1: ନମସ୍କାର ମ୍ୟାଡମ୍, ଆପଣଙ୍କୁ ଶୁଭେଚ୍ଛା ଓ ସ୍ୱାଗତ।
2: ନମସ୍କାର
1: ମ୍ୟାଡମ୍, ଆପଣଙ୍କର ପରିଚୟ?
2: ମୋ ନାଁ ହେଉଛି ପୁଷ୍ପିତା ପାଣିଗ୍ରାହୀ। ବର୍ତ୍ତମାନ ମୁଁ ଶିଶୁ ଯତ୍ନ ଅନୁଷ୍ଠାନରେ କାମ କରୁଅଛି, ଯୋଉଟାକି ଛୁଆମାନଙ୍କ ପାଇଁ କାଉନସିଲର ଭାବରେ କାମ କରିଅଛି।
1: ଆପଣ ଯେଉଁ ଶିଶୁ ଯତ୍ନ ସଂଗଠନରେ କାର୍ଯ୍ୟ କରୁଛନ୍ତି, କେତେ ବର୍ଷ ହେଲାଣି ମ୍ୟାଡମ୍?
2: ମୁଁ ଦୀର୍ଘ 5 ବର୍ଷ ହେଲାଣି ଏଇ ଶିଶୁ ଯତ୍ନ ଅନୁଷ୍ଠାନ କାମ କରିଅଛି।
1: ଆପଣଙ୍କର ICPS ମାନେ ଶିଶୁ ଯତ୍ନ ଯୋଉ ସଂଗଠନ ଅଛି, ତା ମାନେ କଣ ମ୍ୟାଡମ୍?
2: ଫାର୍ଷ୍ଟ ମୁଁ ବ୍ରିଫଲି ବୁଝେଇ ଦଉଛି ICPS ମାନେ କଣ। ICPS ହେଉଛି ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ପ୍ରୋଟେକ୍ସନ୍ ସ୍କିମ୍, ଯୋଉଟା କି ଆମର ମିନିଷ୍ଟ୍ରି ଚାଇଲ୍ଡ ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟର ଗୋଟେ ପାର୍ଟ। ICDS ମହିଳା ଶିଶୁ ବିକାଶ ଯୋଜନାର ICDS ଗୋଟେ ଥାଏ, ଆଉ ଗୋଟେ ହେଉଛି ICPS ପ୍ରୋଟେକ୍ସନ୍ ସ୍କିମ୍, ଦୁଇଟା ପାର୍ଟ। ସେଇଟା ହେଉଛି ଆମେ ଶିଶୁ ସୁରକ୍ଷା ପାଇଁ କାମ କରୁଛୁ।
1: ଆପଣ ଜଣେ

0: ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟରେ କାଉନସିଲର ଭାବେ କାର୍ଯ୍ୟ କରୁଛନ୍ତି, କି ପ୍ରକାର ସମସ୍ୟା ସବୁ ସାମ୍ନା କରିବାକୁ ପଡ଼ୁଛି ମ୍ୟାଡ଼ାମ?
1: ଫାଷ୍ଟ ମୁଁ ପ୍ରୋବ୍ଲେମଟା ମୋର କହୁଛି ଯେ ଗୋଟେ ଛୁଆ ଯେତେବେଳେ ଆମର ଶିଶୁ ଯତ୍ନ ଅନୁଷ୍ଠାନକୁ ଆସୁଛି ସେତେବେଳେ ସେ ନିଜକୁ ଆଡଜଷ୍ଟ କରିବାକୁ ତାକୁ ସମୟ ଲାଗିଥାଏ।
0: ଆଜ୍ଞା
1: କାହିଁକି
0: ଆଜ୍ଞା
1: ଫାଷ୍ଟ ଦେଖନ୍ତୁ ଆସିଲା ପରେ ସିଏ କୋଉ ଟାଇପର ତାର ମେଣ୍ଟାଲିଟି କ'ଣ ସିଏ ନିଜେ ବି ଜାଣିନଥାଏ, ତ ସେଥିପାଇଁ ସିଏ ମାନେ ଗୋଟେ ପରିବାରକୁ ଗୋଟେ ପରିବାରରୁ ଛାଡିକି ଆଉ ଗୋଟେ ପରିବାରକୁ ଆସେ, ତ
0: ହଁ
1: ସେଥିପାଇଁ ଚଳିବାକୁ ତାକୁ ଆଡଜଷ୍ଟ କରିବାକୁ ସମୟ ବି ଲାଗିଥାଏ।
0: ଆଜ୍ଞା
1: ହଁ, ଦ୍ୱିତୀୟ ହଉଛି ପରିବାର ଗୋଟେ ଫ୍ୟାମିଲିରୁ ବାପା ମା ମାନେ କୁ ଛାଡିକି ଆମ ପାଖକୁ ଯେତେବେଳେ ଆସେ ସିଏ, ତ ଆମେ ଶିଶୁ ଯତ୍ନ ଅନୁଷ୍ଠାନରେ ତା ପାଇଁ ସବୁ ପ୍ରକାର ସୁବିଧା ଆମେ ଯୋଗେଇ ଦେଉଛୁ, ଖାଦ୍ୟ ସ୍ୱାସ୍ଥ୍ୟ ଶିକ୍ଷା ସବୁ କ୍ଷେତ୍ରରେ ସୁବିଧା ଯୋଗାଉଛୁ। କିନ୍ତୁ ଯୋଉ ଛୁଆଟେ ବାପା ମା ଠାରୁ ଯୋଉ ଆଟାଚମେଣ୍ଟ ପାଇବା କଥା ସେ ଆଟାଚମେଣ୍ଟ ସିଏ ଆମ ଶିଶୁ ଯତ୍ନ ଅନୁଷ୍ଠାନରେ ପାଇପାରେ ନାହିଁ, ସେଟା
0: ଆଚ୍ଛା
1: ଗୋଟେ ସମସ୍ୟା।
0: ହଁ
1: 3 ନମ୍ବର ହଉଛି ଏଜ୍ ଡିଫରେନ୍ସ। ଏଜ୍ ଡିଫରେନ୍ସ ମାନେ ଆମେ ଗୋଟେ ଦେଖ, ମୁଁ ଯେହେତୁ କାଉନସେଲର ହିସାବରେ ଗୋଟେ କଥା କହୁଛି, ଗୋଟେ ଛୁଆକୁ କାଉନସେଲିଂ କଲାବେଳେ ବଡ ସାନ ବିଷୟରେ ବହୁତ ଫରକ ଆସେ। ଗୋଟେ ବଡ ଛୁଆକୁ ଆମେ କଥା ଗୋଟେ ଏଜ୍ 15 ବର୍ଷର ଛୁଆ ସହିତ ମୁଁ ଯେତେବେଳେ କାଉନସେଲିଂ କରେ
0: ଆଜ୍ଞା
1: ସେତେବେଳେ ଗୋଟେ ଛୁଆର ମନ ନେଇକି ଚଳିବା, ମନ ତାର ମନ ଭିତରୁ କଥାଟା କାଢିବାଟା ସହଜ ହେଇଥାଏ, କାହିଁକି ତା ମନ ଭିତରେ ଯାହା ଫିଲ୍ କରିପାରେ ସିଏ ନିଜର ବୟାନ କରିପାରେ। କିନ୍ତୁ ଗୋଟେ ଛୁଆଟେ ଗୋଟେ 10 ବର୍ଷର ହଉ, 11 ଇୟର୍ସ ହଉ, କିମ୍ବା ଆମର 5 ଇୟର୍ସ ହଉ, ଗୋଟେ ଛୁଆ ସହିତ ଯେତେବେଳେ ଆମେ କଥାବାର୍ତ୍ତା ହଉଛେ ସେତେବେଳକୁ ତା ମନ ଭିତରୁ କାଢିବାଟା ବହୁତ କଷ୍ଟକର ହୁଏ,
0: ଆଜ୍ଞା
1: ବୟାନ କରିପାରେ ନାହିଁ ଗୋଟେ ଛୋଟ ଛୁଆଟେ,
0: ଆଜ୍ଞା
1: ସେଇଟା ଆମ ପାଇଁ ପ୍ରୋବ୍ଲେମ ହୁଏ। ଆଉ ଗୋଟେ ଆଉ ମାନେ 4 ନମ୍ବର ପଏଣ୍ଟ ହଉଛି ଯୋଉ ଶିଶୁ ମାନେ ସାଏ ନେଚର ମାନେ କହିପାରିବେନି, ଚୁପଚାପ ରହିବେ, ମିଳାମିଶା କରିବେନି, କୌଣସି କୋଉଥିରେ ପାର୍ଟିସିପେଟ କରିବେନି, ତ ସେ ଛୁଆମାନଙ୍କ ଭିତରୁ ମାନେ ତାଙ୍କଠୁ ତାଙ୍କୁ କାଉନସିଲିଂ କରିବାଟା ବହୁତ କଷ୍ଟକର ଆମ ପାଇଁ ହେଇଯାଏ।
0: ଆପଣ ତ କେତେ କଥା କହିଗଲେ ମ୍ୟାଡ଼ାମ। ଆପଣ ଏଇ ଯୋଉ କାଉନସେଲିଂ କରୁଛନ୍ତି, କାଉନସେଲିଂଟା ଆପଣ କହିଲେ ଗୋଟେ ଏଜ୍ ଗେପ୍ ବି ହେଇଯାଏ, ଏ ଗୋଟେ ଛୋଟ ଛୁଆକୁ ଆପଣ କେମିତି କାଉନସେଲିଂ କରିବେ, ଆଉ 18 18 ବର୍ଷ କିମ୍ବା 15 ବର୍ଷର ଗୋଟେ ଶିଶୁକୁ କେମିତି କାଉନସେଲିଂ କରିବେ। ଏ କାଉନସେଲିଂ କଲା ସମୟରେ ମ୍ୟାଡ଼ାମ ଆପଣଙ୍କୁ ତ ସବୁ ସମସ୍ୟା ଗୁଡ଼ାକ ଆସିଥିବ, କିନ୍ତୁ ସେ ସମସ୍ୟାକୁ କ'ଣ ସମସ୍ତେ ସକାରାତ୍ମକ ଦୃଷ୍ଟିକୋଣରେ ଦେଖୁଛନ୍ତି କି ଆପଣ ଯାହା କାଉନସେଲିଂ କଲେ ତାହା ସକାରାତ୍ମକ ହିସାବରେ ଯାଉଛି କି?
1: ନିଶ୍ଚିତ ମ୍ୟାଡ଼ାମ, କାହିଁକି କାଉନସେଲିଂ ଗୋଟେ ଏମିତି ପାର୍ଟ, ସେଟା ହଉଛି ଆମେ ଏ ପାର୍ଟଟା ମାନେ କେବେ ବନ୍ଦ ହବନି, ଅନଗୋଇଂ ପ୍ରୋସେସ, ଯୋଉଟାକି ସବୁବେଳେ ଆଉ ପ୍ରତି ସମୟରେ ଦରକାର, ପ୍ରତି ସମୟରେ ମାନେ ଏଜ୍ ଗ୍ରୁପରେ ପ୍ରତି ଏଜ୍ ଗ୍ରୁପ ହିସାବରେ ଆମେ ଛୁଆଙ୍କୁ କାଉନସିଲିଂ କରୁ, କାହିଁକି ବଡ ପିଲାକୁ ଯାହା କାଉନସିଲିଂ କରାଯାଏ ସେଟା ଛୋଟ ପିଲାକୁ କରାଯାଇ ପାରିବ ନାହିଁ।
0: ହଁ ନିଶ୍ଚିତ ଭାବରେ ମ୍ୟାଡ଼ାମ,
1: କେସରେ ବି କାଉନସିଲିଂ କରୁ,
0: ହଁ
1: କାହିଁକି ଡିଫରେଣ୍ଟ କେସ୍ ରହୁଛି, ଗୋଟେ ଛୁଆର ଆଜିକାଲି ମୋବାଇଲ କେସ୍, କିମ୍ବା ଦୁଇ ହଉଛି ମାନସିକ ଚିନ୍ତାଗ୍ରସ୍ତରେ ଗୋଟେ ଛୁଆ ରହିଥିବ, କିମ୍ବା ପାଠପଢା ବିଷୟକୁ ନେଇକି କିଛି ତାର ସମସ୍ୟା ରହୁଥିବ, ସେ ଭଳିଆ ମାନସିକ ଇଏରେ ରହୁଥିବ ଚାପରେ, କିମ୍ବା ବହୁତ ଗୁଡିଏ କେସ୍ ଅଛି ଯୋଉଟା କି ଛୁଆର ମନ ଭିତରୁ ଜାଣିବାଟା ବହୁତ କଷ୍ଟ।
0: କଷ୍ଟ
1: ସେଥିପାଇଁ କାଉନସେଲର କାମ ହଉଛି ପ୍ରଥମେ ଆମେ ଯେତେବେଳେ କାଉନସେଲିଂ କରୁ ଛୁଆର ଫାଷ୍ଟ ଶିଶୁର କେସ୍ ହିଷ୍ଟ୍ରି ଜାଣିବା ଦରକାର, ଛୁଆର ବ୍ୟାକଗ୍ରାଉଣ୍ଡ କେସ୍ ସବୁ ଜାଣିବା ପଡିବ। ଶିଶୁକୁ ଯେତେବେଳେ ଆମେ ଛୁଆକୁ ପାଖରେ ବସଉ ତ ତାର ମନ କଥା ଶୁଣିବା ଦରକାର, ତାପରେ ତାର କଥାଟାକୁ ଗୁରୁତ୍ୱ ଦବା ଦରକାର, ସେ କଣ କହୁଛି। ତାର ମେନ୍ ହଉଛି ଆମେ ଯୋଉ ବେଳେବେଳେ କେୟାରଲେସ୍, ହଁ ସେ ଛୋଟ ଛୁଆଟା ସେ ଗୋଟେ କଣ କହୁଥିବ, ତା କଥାକୁ ଆମେ କେତେ ଦୂର ଧ୍ୟାନ ଦବା, ଆମେ ଧ୍ୟାନ ଦବାନି ଏମିତି ଭାବୁଛେ, କିନ୍ତୁ ତା କଥାଟାକୁ ଆମେ ବିଶେଷ ଭାବେ ଗୁରୁତ୍ୱ ଦିଆ, ସେ କଣ କହିବାକୁ ଚାହୁଁଛି, ତାର କଣ ପ୍ରୋବ୍ଲେମ୍ ହଉଛି, ସବୁବେଳେ ଛୋଟ ବୋଲି ଭାବିକି ଆମେ ତାକୁ କେୟାରଲେସ୍ କରିପାରିବା ନାହିଁ।
0: ଆପଣ ଯୋଉ କହିଲେ କେସ୍ ବ୍ୟାକଗ୍ରାଉଣ୍ଡ ଆମେ ଜାଣିବା କଥା, ତ ଆପଣଙ୍କର କୌଣସି ପ୍ରକାର ଶିଶୁ ପରିତ୍ୟକ୍ତ ଅବସ୍ଥାରେ ଆପଣଙ୍କୁ ରାସ୍ତାରେ ମିଳିଲା, ତାର ବ୍ୟାକଗ୍ରାଉଣ୍ଡଟା ଆପଣ କାହାଠାରୁ ଜାଣିବେ, କେମିତି କି ଜାଣିପାରିବେ?
1: ଦେଖନ୍ତୁ ମ୍ୟାଡମ, ଆମର ସେଥିପାଇଁ ମାନେ ଶିଶୁ ଯତ୍ନ ଅନୁଷ୍ଠାନରେ ଗୋଟେ ଛୁଆ ଆସିଲା ପରେ ମନର ସେ କୋଉ କେସରେ ଆସିଛି, କଣ ଆସିଛି, ସେ ବିଷୟରେ ଆମର ଗୋଟେ ଇନକ୍ୱାରି ହୁଏ, ସୋସିଆଲ ଇନଭେଷ୍ଟିଗେସନ ହୁଏ, ଯୋଉଟା ପାଇଁ କି ଆମର ଶିଶୁ ଯତ୍ନ ଅନୁଷ୍ଠାନରେ ପ୍ରୋବେସନ ଅଫିସର ମାନେ ଅଛନ୍ତି, ଯୋଉଟା କି ତାର ଘରକୁ ଇନକ୍ୱାରି ଯିବେ, ସେ କୋଉ ବ୍ୟାକଗ୍ରାଉଣ୍ଡରୁ ଆସିଛି, ତାର ଫ୍ୟାମିଲି କିଏ କିଏ ରହୁଛନ୍ତି, କଣ ଆସୁଛନ୍ତି, ସେ ବିଷୟରେ ଇନକ୍ୱାରି ହୁଏ, ଏସବୁ ବିଷୟରେ ଆମେ ଜାଣିପାରୁ ଛୁଆର କେସ୍ ହିଷ୍ଟ୍ରି କଣ କୋଉ ଟାଇପର ଆସିଛି। ତାପରେ ଆମେ ଗୋଟେ ଛୁଆ ସହିତ କଥା ହେଲା ସମୟରେ ବି ଛୁଆକୁ ଆମେ କୌଣସି ଜଜମେଣ୍ଟ କଲା ଭଳି କଥା କହିପାରିବା ନାହିଁ, ଛୁଆର ମାଇଣ୍ଡ ଟାକୁ ଆମେ ଷ୍ଟଡି କରିବାକୁ ପଡିବ, ଛୁଆକୁ ଆମେ ଯୋଉ

0: ନାଇଁ ନାଇଁ ତୁ ଠିକ କରୁଛୁ କି ତୁ ଭୁଲ କରୁଛୁ, ତୁ କାହିଁକି ଭୁଲ କଲୁ, ଏମିତି ରୋକଠୋକ କୌଣସି କହିପାରିବା ନାହିଁ, ଭୁଲ କି ଠିକ ବି କହିପାରିବାନି। ଆଉ ଚେଷ୍ଟା କରିବା ଯେ ତାକୁ ଏନକରେଜ କରିବା, ମାନେ ହଁ ହଁ ତୁ ଭଲ କରୁଛୁ, ତୋର ନାଇଁ ନାଇଁ ତୋର ଏ ଗୁଣଟା ବହୁତ ଭଲ, ତୁ ଏଇଟା କରିପାରିବୁ, କାହିଁ କରିପାରିବୁନୁ, ତୁ କାହିଁ ପଛକୁ ଫେରୁଛୁ, ଅନ୍ୟ ପିଲାମାନେ କରୁଛନ୍ତି ତୁ କାହିଁ କରିପାରିବୁନୁ, ଆମେ ତୋର କଣ ଅସୁବିଧା ହଉଛି ଯେ ତୁ କରିପାରିବୁ ନାହିଁ ବୋଲୁଛୁ।
1: ଆପଣ ଅନେକ କାଉନସେଲିଂ କରିଛନ୍ତି, ଆପଣଙ୍କର କାର୍ଯ୍ୟ କ୍ଷମତା ଭିତରେ ଆପଣ ଉଣା ଅଧିକେ ଭଲ ଅନୁଭୂତି ବି ପାଇପାରିଥିବେ ଏବଂ ଖରାପ ଅନୁଭୂତି ମଧ୍ୟ ପାଇପାରିଥିବେ, ଆମ ସହିତ ବାଣ୍ଟିବେ ମ୍ୟାଡ଼ାମ।
0: ନିଶ୍ଚିତ, ଆମ ଶିଶୁ ଯତ୍ନ ଅନୁଷ୍ଠାନରେ ଏମିତି ବି ଶିଶୁ ଅଛନ୍ତି ମ୍ୟାଡାମ, ମୋର ମୁଁ 5 ବର୍ଷ ଚାକିରିରେ ମାନେ ମୁଁ କହିଦେଉଛି ମୋର ଭଲ ଅନୁଭୂତି, କିଛି ଶିଶୁ ଅଛନ୍ତି ଯୋଉଟା କି ଆମେ କିଛି କାଉନସିଲିଂ ମାଧ୍ୟମରେ ସେମାନେ ଖରାପରୁ ଭଲ ରାସ୍ତାକୁ ଯାଇପାରୁଛନ୍ତି,
1: ଆଜ୍ଞା
0: ବୁଝିପାରିଲେ ମ୍ୟାଡାମ। ଖରାପ ରାସ୍ତାରୁ କିଛି ମନର ଦେଖନ୍ତୁ ଆଜିକାଲି ଛୁଆମାନେ କି କୌଣସି ମୋବାଇଲ ଚକରରେ ଏସବୁ ଜାଗାରେ ବିଭିନ୍ନ ଛୁଆ ପାଠ ପଢା ପ୍ରତି ଧ୍ୟାନ ଦଉନାହାନ୍ତି, ଯୋଉଟା କି ମୋବାଇଲରେ ବହୁତ ଧ୍ୟାନ ଦଉଛ, ଏସବୁ କେସରେ ଆମେ କାଉନସିଲିଂ ନିହାତି ଦରକାର ଗୋଟେ ଛୁଆ, ତ ସେ କାଉନସିଲିଂ ମାଧ୍ୟମରେ ହିଁ ଆମେ ତାଙ୍କୁ ଖରାପ ରାସ୍ତାରୁ ଭଲ ରାସ୍ତାକୁ ଆଣିପାରୁଛୁ।
1: ଆଜ୍ଞା ଆଜ୍ଞା
0: ଆଉ ତାପରେ ମ୍ୟାଡାମ ସ୍ପନ୍ସରସିପ୍ ଗଭର୍ଣ୍ଣମେଣ୍ଟ ଦଉଛି 4,000 ଟଙ୍କା, ମାନେ ଯୋଉ ଛୁଆମାନେ ପାଠ ପଢିବେ ପରିବାର ଦେଖିକି, ଯୋଉ ଛୁଆମାନଙ୍କର ପାଠ ପଢିବାର କୌଣସି ଫ୍ୟାମିଲି ଫାଇନାନ୍ସିଆଲ ପ୍ରୋବ୍ଲେମ ଥିବ, ପାଠ ପଢି ପାରୁନଥିବେ, ତାଙ୍କର ପାଠ ପଢିବାର ସୁବିଧା ପାଇଁ ଗଭର୍ଣ୍ଣମେଣ୍ଟ ତରଫରୁ ସେମାନେ 4,000 ଟଙ୍କା ସ୍ପନ୍ସରସିପ୍ ଦିଆଯାଏ। ଆହୁରି ଗୋଟେ ରୁଲ ହେଇଛି ଗଭର୍ଣ୍ଣମେଣ୍ଟର ଏଡପ୍ସନ, ଯୋଉ ପିଲାମାନେ ଅର୍ଫାନ ଅଛନ୍ତି ତାଙ୍କୁ ଏଡପ୍ସନରେ ଲିଙ୍କେଜ କରିବା ପାଇଁ ଗଭର୍ଣ୍ଣମେଣ୍ଟର ରୁଲ ହେଲା।
1: ଆପଣଙ୍କର କାର୍ଯ୍ୟକାଳ ଭିତରେ ମ୍ୟାଡ଼ାମ ଆପଣ କେତେ ଖରାପ ଆଉ ଭଲ ଅନୁଭୂତି ଆମ ସହିତ ବାଣ୍ଟିଲେ ତା ପାଇଁ ଧନ୍ୟବାଦ। ଏତ ଗଲା ଆପଣଙ୍କର କାର୍ଯ୍ୟ ବିଷୟରେ ମ୍ୟାଡ଼ାମ, ଯେ ଆପଣଙ୍କ ଘରେ ସବୁ କିଏ କିଏ ରହନ୍ତି?
0: ମ୍ୟାଡାମ ମୋ ଘରେ ମୋ ଝିଅ, ମୁଁ ଆଉ ମୋର ବାପା ମା ବି ଅଛନ୍ତି, ମୋର ଭାଇ ଭଉଣୀ ମାନେ ବି ଅଛନ୍ତି, ସମସ୍ତେ ଅଛନ୍ତି ଘରେ ପରିବାର।
1: ଆପଣ ଯେତେବେଳେ ଏଇ ଶିଶୁ ମାନଙ୍କ ଭିତରେ କାର୍ଯ୍ୟ କରିବାକୁ ଚାହିଁଲେ ମ୍ୟାଡ଼ାମ ଆପଣଙ୍କର କିଛି ବାଧା ଆସିଥିବ?
0: ନାଇଁ ମୋର ପରିବାରରେ ତ ସମସ୍ତଙ୍କର ଇଚ୍ଛା ଥିଲା ଶିଶୁମାନଙ୍କ ପ୍ରତି କୋପରେଟ ମାନେ ସହଯୋଗ, କାରଣ ଶିଶୁ ହଉଛି ଗୋଟେ ଭଗବାନଙ୍କ ସଦୃଶ,
1: ଆଜ୍ଞା
0: ଶିଶୁମାନଙ୍କ ପାଇଁ କାମ କରିବାକୁ ସମସ୍ତଙ୍କର ଇଚ୍ଛା ଥାଏ କିନ୍ତୁ ସେ ସୁଯୋଗ ସମସ୍ତଙ୍କୁ ମିଳେନି। ଆମ ଘରେ ଯେତେବେଳେ କହିଲି କାମ କରିବା ପାଇଁ ତ ସମସ୍ତେ ଆଗ୍ରହ ସହିତ ମତେ ଗ୍ରହଣ କଲେ, ଆଉ ସମସ୍ତେ ବହୁତ ଉତ୍ସାହିତ କରିଛନ୍ତି ଯେ ଏ କାମ କରିବାଟା ଆମ ପାଇଁ ବହୁତ ଭଲ।
1: ଆପଣ ଏଇ ଶିଶୁମାନଙ୍କ ଭିତରେ କାର୍ଯ୍ୟ କରିବାକୁ ବାଛିଲେ ମ୍ୟାଡ଼ାମ, ଆପଣଙ୍କର ଇଚ୍ଛା ଥିଲା ଯେ ଆପଣ ଶିଶୁମାନଙ୍କ ଭିତରେ ରହିକି ଛୋଟ ଛୋଟ ଛୁଆମାନଙ୍କର ମନୋଭାବକୁ ବୁଝିବା ପାଇଁ ଆପଣଙ୍କର ବହୁତ ଇଚ୍ଛା ଥିଲା, ତେଣୁ ଆପଣ ବର୍ତ୍ତମାନ ଏଇ କାର୍ଯ୍ୟରେ କାର୍ଯ୍ୟରତ ଅଛନ୍ତି। ଆପଣ ତ ମ୍ୟାଡ଼ାମ ଗଞ୍ଜାମର ଝିଅ, କଳାହାଣ୍ଡିକୁ ଆପଣଙ୍କର କାର୍ଯ୍ୟକ୍ଷେତ୍ରକୁ କେମିତି ବାଛିଲେ?
0: ଦେଖନ୍ତୁ ମ୍ୟାଡାମ ମୁଁ ଗଞ୍ଜାମର ଝିଅ ସତ କଥା, କିନ୍ତୁ ପ୍ରଥମେ ମୋର କାମ ଆରମ୍ଭ ହେଇଥିଲା 2007 ମସିହାରେ,
1: ଆଜ୍ଞା
0: ଯୋଉଟା କି କଳାହାଣ୍ଡିରେ ମୁଁ ଏଠି ଗୋଟେ ଟ୍ରେନିଂ ସେଣ୍ଟର ଥିଲା ଅଙ୍ଗନବାଡି ୱାର୍କର ଟ୍ରେନିଂ ସେଣ୍ଟର, ସେଇଠି ମୁଁ ଆସିକି ମହିଳା ଶିଶୁ ବିକାଶ ଯୋଜନାର ଗୋଟେ ଟ୍ରେନିଂ ଚାଲେ ଯୋଉଟା କି ICDS ଡିପାର୍ଟମେଣ୍ଟରେ ମୁଁ କାମ କରୁଥିଲି, ଟ୍ରେନିଂ ସେଣ୍ଟରରେ ଗୋଟେ ଇନ୍ଷ୍ଟ୍ରକ୍ଟର ହିସାବରେ କାମ କରୁଥିଲି ହେଲ୍ପର ଟ୍ରେନିଂ ସେଣ୍ଟରରେ। ବହୁତ ଗୁଡ଼ିଏ ଡିଷ୍ଟ୍ରିକ୍ଟର ପାଖାପାଖି 19-20ଟା ଡିଷ୍ଟ୍ରିକ୍ଟରୁ ମୁଁ ଟ୍ରେନିଂ ଅଙ୍ଗନବାଡି ୱାର୍କର ହେଲ୍ପର ମାନଙ୍କୁ ବି ଦେଇଛି, ଆଉ ବହୁତ ଗୁଡ଼ିଏ ଆମେ ରିସୋର୍ସ ପର୍ସନ ହିସାବରେ ବହୁତ ଜାଗାକୁ ବି କାମ କରିଯାଇଛୁ, ତ ସେ କ୍ଷେତ୍ରରେ ମୁଁ କାମ କରି ମହିଳା ଶିଶୁ ବିକାଶ ପାଖାପାଖି 10 ବର୍ଷ କାମ କରିଥିଲି, ମନଟା ଶିଶୁମାନଙ୍କ ପ୍ରତି କାମ କରିବାର ମନଟା ଟିକେ ଟାଣି ହେଲା, ଯେହେତୁ ମୁଁ ଛୁଆମାନଙ୍କ ପାଇଁ କିଛି କରିବି, ଆମେ ତ ଡିପାର୍ଟମେଣ୍ଟରେ କାମ କରୁଛୁ କିନ୍ତୁ ଆମେ ଯୋଉ ଛୁଆମାନଙ୍କ ପାଇଁ ଶିଶୁ ବିକାଶ ଯୋଜନାରେ କାମ କରୁଛୁ ଛୁଆମାନଙ୍କ ପାଇଁ ଆମେ କଣ କରୁ, କିଛି କାରଣ ତ ଏଇଟା ଗୋଟେ ହଉଛି ଶିଶୁମାନଙ୍କ ପାଇଁ ସେବା ମନୋବୃତ୍ତି, ତ ସେ ସେବା ମନୋବୃତ୍ତି ନେଇକି ମୁଁ ଏ ଆସିଛି ଆମର ଶିଶୁ ଯତ୍ନ ଅନୁଷ୍ଠାନରେ, ଯୋଉ ଯତ୍ନ ମାନେ ଛୁଆମାନଙ୍କ ପାଇଁ କରୁଛନ୍ତି, ଆଉ ବହୁତ ଗୁଡିଏ ଲୋକ ବି ଜାଣିକି ଏଇଟା ମତେ ବହୁତ ଇନସ୍ପାୟାର କରୁଛନ୍ତି, ଆପଣ ବହୁତ ଭଲ କାମ ଗୋଟେ କରୁଛନ୍ତି ଯୋଉଟା କି ଆପଣ ଛୁଆ ପାଇଁ ଆପଣଙ୍କୁ ମାନେ ସେତିକି ସୁଯୋଗ ମିଳୁଛି ଯେ ଆପଣ ଛୁଆ ପାଇଁ କିଛି କରିପାରୁଛନ୍ତି, ଆମ ପାଇଁ ସେତିକି ସୁଯୋଗ ବି ମିଳୁନି ବୋଲି ଏଇଟା ବି ବହୁତ ଜଣଙ୍କ ପାଟିରୁ ମୁଁ ଶୁଣିଛି।
1: ଆପଣ ତ ଶିଶୁମାନଙ୍କ ଭିତରେ କାର୍ଯ୍ୟ କରୁଛନ୍ତି, ତ ଆପଣ କହିପାରିବେ ଯେ ଶିଶୁମାନଙ୍କୁ ଆମେ ସରକାର ତରଫରୁ ହଉ କିମ୍ବା ସାମାଜିକ ସ୍ତରରେ ହଉ ପାରିବାରିକ ସ୍ତରରେ ହଉ ଆମେ କିପରି ସୁରକ୍ଷା ଦେଇପାରିବା?
0: ଦେଖନ୍ତୁ ମ୍ୟାଡାମ ଆମେ ଶିଶୁ ଯତ୍ନ ଅନୁଷ୍ଠାନରେ ସୁରକ୍ଷା ଦବା ମାନେ ହଉଛି କୋଉ ଟାଇପର ଆମେ ସୁରକ୍ଷା ଦେଇପାରିବା, ହେଲେ ଫାର୍ଷ୍ଟ ହଉଛି ଆମର ଏବେ ଯୋଉ ଚାଲିଛି ବହୁତ ଏବ୍ୟୁଜ, ମାନେ ଏବ୍ୟୁଜ ହଉଛି ଏବେ ମେନ୍ ଟପିକ ଯୋଉଟା କି ଆମର ସୋସିଆଲ ଇଏରେ ଚାଲିଛି, ଯୋଉଟା କି ଛୁଆମାନେ ଏଇଟା ଜାଣିବା ଦରକାର ଏବ୍ୟୁଜ ମାନେ କଣ, ଯେହେତୁ ଗୋଟେ ଛୁଆ ସ୍କୁଲ ଯାଉଛି ବାହାରକୁ ଯାଉଛି

0: ଟ୍ୟୁସନ ଯାଉଛି, କଲେଜ ଯାଉଛନ୍ତି ଛୁଆମାନେ, ତ ସେ ଭିତରେ ଗୋଟେ ଛୁଆକୁ ଏବ୍ୟୁଜ୍ କ'ଣ ବି ସେ ବିଷୟରେ ଜାଣିବା ଦରକାର। ହେଲେ ଏବ୍ୟୁଜ୍ କ'ଣ ବୋଲି ଆମେ କ'ଣ ଡାଇରେକ୍ଟ ତ କହିପାରିବାନି କି ଛୁଆକୁ କୌଣସି, ତ ସେଥି ଅନୁସାରେ ଆମେ ଛୁଆକୁ ଗୋଟେ ଗୁଡ୍ ଟଚ୍ ଆଉ ବେଡ୍ ଟଚ୍ ମାଧ୍ୟମରେ ଆମେ ଏବ୍ୟୁଜ୍ ଟାକୁ କହୁ। ବିଭିନ୍ନ ଫ୍ଲିପକାର୍ଟ ଦେଖୁ, ବିଭିନ୍ନ ଚାଟ୍ ପୋଷ୍ଟର ଦେଖୁ, ଗୁଡ୍ ଟଚ୍ କୋଉଟା? ଆମେ ଗୋଟେ ଛୁଆ ତମକୁ ଗୋଟେ ଟଚ୍ କଲା, ତ ସେଇଠୁ ସେ ବାରି ପାରିବ ଯେ ମତେ ଏଇଟା ଗୁଡ୍ ଟଚ୍ କି ବେଡ୍ ଟଚ୍
1: ଆଜ୍ଞା
0: ଏଇଟା। ତାପରେ ସୁରକ୍ଷା ମାନେ ଆଉ ଗୋଟେ ହଉଛି ମ୍ୟାଡମ ହାଇଜେନିକ ରୁଲ୍ସ, ହାଇଜିନ, କାରଣ ହାଇଜେନିକ ରୁଲ୍ସ ସେଟା ଆମେ ଫିଜିକାଲି ଆମେ ତାକୁ ସୁରକ୍ଷା ଦେଇପାରିବା। ହାଇଜେନିକ ସେଫ ହାଇଜେନିକ ରହିବାଟା ହଉଛି ସବୁଠୁ ହଉଛି ମାନେ ଆମେ ତାକୁ ଗୋଟେ ପ୍ରୋଟେକ୍ସନ, ହ୍ୟାଣ୍ଡ ୱାସିଂ ପ୍ରୋସେସ ଶିଖଉଛୁ, ନେଲ୍ କଟିଂ ଶିଖଉଛୁ, ମାନେ କେମିତି ନିଟ୍ ଆଣ୍ଡ କ୍ଲିନ୍ ରହିବ, ୱେରିଂ କ୍ଲିନ୍ କ୍ଲଥ, ମାନେ ଏସବୁ ଜାଗାରେ। ତାପରେ ମ୍ୟାଡାମ ଆମେ ପରିବେଶକୁ ଆମେ କେମିତି ସୁରକ୍ଷା କରିପାରିବା, ଗଛ କେମିତି ଲଗେଇବା, ଏସବୁ ଯାକ ଆମର ହାଇଜେନିକ ରୁଲ୍ସ ଆମେ ସବୁ ଶିଖଉଛୁ। ଆମର ଯୋଉ ଚାଇଲ୍ଡ ରାଇଟ୍ସ ଅଛି, ଫାର୍ଷ୍ଟ ହଉଛି ରାଇଟ୍ ଟୁ ସର୍ଭାଇଭ ମାନେ ବଞ୍ଚିବାର ଅଧିକାର, ରାଇଟ୍ ଟୁ ଏଜୁକେସନ ଆଣ୍ଡ ଡେଭଲପମେଣ୍ଟ ମାନେ ଶିକ୍ଷାଗତ ଆଉ ବିକାଶର ଅଧିକାର, ଆଉ ରାଇଟ୍ ଟୁ ପ୍ରୋଟେକ୍ସନ ସୁରକ୍ଷାର ଅଧିକାର, 4 ନମ୍ବର ରାଇଟ୍ ଟୁ ପାର୍ଟିସିପେସନ ମାନେ ସହଯୋଗିତାର ଅଧିକାର।
1: ଅଧିକାର
0: ଏ ବିଷୟରେ ଗୋଟେ ଛୁଆ ଜାଣିଲେ ହିଁ ନିଜର ସୁରକ୍ଷା ନିଜେ ଦେଇପାରିବ।
1: ଦେଇପାରିବ ମ୍ୟାଡମ, ଧନ୍ୟବାଦ ମ୍ୟାଡମ, ଆମ କାର୍ଯ୍ୟକ୍ରମରେ ଅଂଶୀ ହୋଇ ଶିକ୍ଷଣ ବିଷୟ ସବୁ ଜଣାଇଲେ, ଏ ସମୟ ଦେଇଥିବାରୁ ଧନ୍ୟବାଦ ମ୍ୟାଡମ।
0: ଧନ୍ୟବାଦ।

0: କେତେ ଗରମ ହେଉଛି ଭଉଣୀମାନେ। ଆଗାମୀ ଦିନମାନଙ୍କରେ ଗରମ ଅତ୍ୟଧିକ ବଢ଼ିବ ବୋଲି ସୂଚନା ଦିଆଯାଇଛି। ତାହେଲେ ଚାଲନ୍ତୁ ନା ଅଂଶୁଘାତ ସତର୍କତା ବିଷୟରେ କିଛି ଅବଗତ ହେବା। ଅଂଶୁଘାତ ହେଲେ ତାର ଲକ୍ଷଣ ସବୁ ହେଲା ପ୍ରବଳ ଝାଳ ବୋହିବ, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବ ଓ ବାନ୍ତି ଲାଗିବ, ପ୍ରବଳ ଶୋଷ ଲାଗିବ, ମାଂସପେଶୀ ସବୁ ଟାଣି ହେବ, ଚର୍ମ ଶୁଷ୍କ ଓ ଲାଲ ଓ ଉତ୍ତପ୍ତ ହେବ, ଅଚେତ ହେବା ସହିତ ବାତ ମାରିବାର ମଧ୍ୟ ସମ୍ଭାବନା ଥାଏ। ତାହେଲେ ସତର୍କତା ଆମେ କେମିତି ରହିବା? ଦିନ 11:00-3 ମଧ୍ୟରେ ଖରାର ତାତି ଅଧିକ ଥାଏ, ଏହି ସମୟରେ ଆମେ ବାହାରକୁ ବାହାରିବା ନାହିଁ। ଜରୁରୀ କାମ ଥିଲେ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଇବା ଓ ସେଥିରେ ଛତା, ଚପଲ ଓ ପିଇବା ପାଣି ଧରିଥିବା। ଧଳା ରଙ୍ଗର ଢିଲା ପୋଷାକ, ଛତା, ଜୋତା ବ୍ୟବହାର କରିବା। ମଝିରେ ମଝିରେ ଛାଇରେ ବିଶ୍ରାମ ନେବା। ଖରାରେ କଠିନ ପରିଶ୍ରମ କରିବା ନାହିଁ, ଅଧିକ ଦୂର ମଧ୍ୟ ଚାଲିବା ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ମଧ୍ୟ ସେବନ କରିବା ନାହିଁ। ଏହାର ପ୍ରତିକାର ସବୁ ହେଲା ଭଉଣୀମାନେ, ଅଂଶୁଘାତ ଆକ୍ରାନ୍ତକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯିବା, ORS, ଚିନି ଲୁଣ, ସର୍ବତ ଓ ସାଦା ପାଣି ପିଇବାକୁ ଦେବା, ପୋଷାକ ଯଥାସମ୍ଭବ ଖୋଲିଦେବା, ମୁଣ୍ଡ ଧୋଇଦେବା, ଓଦା କପଡ଼ାରେ ପୋଛି ମଧ୍ୟ ଦେବା, ରୋଗୀକୁ ପଙ୍ଖା, କୁଲର ଓ AC ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। 7660001। ଆପଣମାନେ ଆମ ସହିତ ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବଜି 50 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ସାଂସ୍କୃତିକ ଦୃଷ୍ଟିକୋଣରୁ ସମୃଦ୍ଧ। ସେମାନଙ୍କୁ ଆଗେଇ ନେବା ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ବିକାଶ ଜନଜାତି ସମ୍ପ୍ରଦାୟର ସମସ୍ତ ଲୋକଙ୍କ ନିକଟରେ ପହଞ୍ଚିବା ଜରୁରୀ। ଜନଜାତି ସମ୍ପ୍ରଦାୟର ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ପାରିନଥିବାରୁ ଶ୍ରୀମତୀ ମୁର୍ମୁ ଉଦ୍ବେଗ ପ୍ରକାଶ କରିଛନ୍ତି।
2: ୟେ ଦୂର ଦରାଜ କେ ଲୋକ ଯୋ ଜଙ୍ଗଲ ମେ ରହତେ ହେ ଉନ୍ ତୋ ଏକ ବ୍ରଡ ମେକ୍ ବନାନା ଚାହିଏ। ଆପ କୌନସି ଗାଁ କୋ କଭର କିଆ, କୌନସି କୌନସି ପପୁଲେସନ କେତେ ଟ୍ରାଇବାଲ କେତେ ଲୋକ ହେ, କାହା ତକ ହମ ପହଞ୍ଚ ପାଏ, କାହା ତକ ନହିଁ ପାଏ। ପଢା ଲିଖା ହୋତେ ହୁଏ ବି ବହୁତ ଲୋକ ବହୁତ ଚିଜେ ଜାଣତେ ହେ ଲେକିନ ଓ ଖୁଲତେ ନହିଁ। ଲେକିନ ଉନକୋ ଖୁଲନା ପଡ଼େଗା, ସାମିଲ ହୋନା ପଡ଼େଗା, ଦେଶ କେ ବିକାଶ କେ ଲିଏ, ସମାଜ କେ ବିକାଶ କେ ଲିଏ, ଆଦିବାସୀ ଲୋକଙ୍କୁ ଆଗେ ଲାନେ କେ ଲିଏ ତ ଖୁଦକୁ ହିଁ କୁଛ କରନା ପଡ଼େଗା।
1: ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଜନଜାତୀୟ ଗରିମା ଉତ୍ସବ 2026ର ଏକ ଅଂଶ।

ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ସମ୍ମିଳନୀରେ 26ଟି ରାଜ୍ୟ ଏବଂ 4ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ବାର୍ଷିକ ସୌରଶକ୍ତି କ୍ଷମତା ଅତିକ୍ରମ କରି 2025 ମସିହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର ହୋଇପାରିଛି। ଭାରତରେ ଉଲ୍ଲେଖନୀୟ ଭାବେ 155 ଗିଗାୱାଟ୍ ସୌର କ୍ଷମତା ସ୍ଥାପନ କରାଯାଇପାରିଛି, ଫଳରେ ଦେଶର 50% ଅଣଜୀବାଶ୍ମ ଇନ୍ଧନ କ୍ଷମତା ଲକ୍ଷ୍ୟ ପୂରଣ କରାଯାଇପାରିଛି। ଏହା ମଧ୍ୟ ଜାତୀୟ ଶକ୍ତି ଉତ୍ପାଦନରେ ଉଲ୍ଲେଖନୀୟ ଅଂଶଗ୍ରହଣ କରିଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଫଳରେ 40 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରର ଜୀବନଶୈଳୀରେ ପରିବର୍ତ୍ତନ ଆସିପାରିଛି। ସେମାନେ ଛାତ ଉପରେ ସୋଲାର ୟୁନିଟ୍ ସ୍ଥାପନ କରି ମାଗଣା ବିଜୁଳି ବ୍ୟବହାର କରୁଛନ୍ତି। ସୌରଶକ୍ତିର ସଫଳତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଦେଶର ସୌର ଅଭିବୃଦ୍ଧି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ତ୍ୱରାନ୍ୱିତ ହୋଇପାରିଛି ଏବଂ ଶକ୍ତି ସୁରକ୍ଷା ସୁଦୃଢ଼ ହୋଇଛି, ଫଳରେ ପୁନଃ ନବୀକରଣ ଶକ୍ତି ସୃଷ୍ଟି ଦିଗରେ ଭାରତ ବିଶ୍ୱରେ ନେତୃତ୍ୱ ନେଇପାରିଛି। ସୁପ୍ରିମକୋର୍ଟ ଆରାବଳୀ ପର୍ବତ ଶ୍ରେଣୀର ପରିଭାଷା ଏବଂ ସୀମା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟର ସମୀକ୍ଷା କରିବା ଲାଗି ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଭାରତୀୟ ଜଙ୍ଗଲ ଗବେଷଣା ଏବଂ ଶିକ୍ଷା ପରିଷଦର ମହାନିର୍ଦ୍ଦେଶକ କାଞ୍ଚନ ଦେବୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଚଳିତ ବର୍ଷ ଅଗଷ୍ଟ 31 ସୁଦ୍ଧା ଏହି ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ଲାଗି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଆରାବଳୀ ପର୍ବତ ଶ୍ରେଣୀର ସୁରକ୍ଷା ସଂକ୍ରାନ୍ତରେ ନିରପେକ୍ଷ ଏବଂ ବିଜ୍ଞାନଗତ ଆକଳନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କୁହାଯାଇଛି, ପ୍ରାୟ 40,000 ଛାତ୍ରଛାତ୍ରୀ ସଫଳତାର ସହ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଛନ୍ତି। କୌଣସି ପ୍ରତିବନ୍ଧକ ବିନା ସେମାନଙ୍କର ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ଖୋଲା ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସିବିଏସ୍ଇ ପକ୍ଷରୁ କୁହାଯାଇଛି, ଏସ୍ବିଆଇ, କାନାଡ଼ା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଇଣ୍ଡିଆନ୍ ବ୍ୟାଙ୍କ ମାଧ୍ୟମରେ ପେମେଣ୍ଟ ଦେଣନେଣ ବ୍ୟବସ୍ଥା କରାଯାଇଛି। ସେହିପରି ୟୁପିଆଇ, ନେଟ୍ ବ୍ୟାଙ୍କିଂ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ମଧ୍ୟ ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା କରିପାରିବେ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ବେଙ୍ଗାଲୁରୁଠାରେ ଅପରାହ୍ନରେ 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପାଖାପାଖି 10 ଜଣ ବିଧାୟକ ମଧ୍ୟ ଆଜି ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ, କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ରଣଦୀପ ସିଂ ସୂର୍ଯ୍ୟେୱାଲା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀର ମାଲବୀୟ ନଗରସ୍ଥିତ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 21 ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 15ଟି ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳକୁ ଯାଇ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପ୍ରଭାବିତ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2,00,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ଲେଖକ ବିଭିଏସ୍ ଆୟରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଆୟର ଜଣେ ନିର୍ଭୀକ ଦେଶପ୍ରେମୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ଦିଗରେ ସେ ତାଙ୍କ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ତାଙ୍କର ଲେଖା ଏବଂ ଅନୁବାଦ ଜରିଆରେ ତାମିଲ ସାହିତ୍ୟକୁ ସମୃଦ୍ଧ କରିଥିଲେ। ତାଙ୍କର ସାହସ, ବୁଦ୍ଧିମତା ଏବଂ ଜାତି ପ୍ରତି ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି।

0: ପଶ୍ଚିମବଙ୍ଗର ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଟିଏମ୍ସିର ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଦାବି କରିଛନ୍ତି ତାଙ୍କ ପ୍ରତି 60 ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେ ବାଚସ୍କତି ରଥୀନ୍ଦ୍ର ବୋଷଙ୍କୁ ଲେଖି ତାଙ୍କର ପ୍ରକୃତ ଟିଏମ୍ସି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍ସି ଦଳର ନେତା ଭାବେ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କୁ ଘୋଷଣା କରିଛି। ସେହିପରି ଅସୀମା ପାତ୍ର ଏବଂ ନୟନା ବନ୍ଦୋପାଧ୍ୟାୟଙ୍କୁ ଉପନେତା ଏବଂ ଫିରହାଦ ହାକିମ୍ଙ୍କୁ ମୁଖ୍ୟ ହୁଇପ୍ ଭାବେ ଘୋଷଣା କରିଛି। ଆଜି ହେଉଛି ବିଶ୍ୱ ସାଇକେଲ ଦିବସ। ପ୍ରତିବର୍ଷ ଜୁନ୍ 3 ତାରିଖରେ ଏହି ଦିବସ ପାଳନ କରାଯାଏ। ପରିବେଶ ପ୍ରଦୂଷଣ ମୁକ୍ତ, ସ୍ୱାସ୍ଥ୍ୟ ଏବଂ ସହଜରେ ପରିବହନକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଇଥାଏ। ସହଜରେ ଉପଲବ୍ଧ, ବିଶ୍ୱସନୀୟ, ପରିବେଶ ଅନୁକୂଳ ଦୃଷ୍ଟିକୋଣରୁ ଜାତିସଂଘ ସାଧାରଣ ପରିଷଦରେ ଏହି ଦିବସ ପାଳନ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଅଙ୍ଗାରକାମ୍ଳ ଉଦ୍ଗୀରଣ ଏବଂ ଟ୍ରାଫିକ୍ ଭିଡ଼ ହ୍ରାସ ଓ ସୁସ୍ଥ ସହରାଞ୍ଚଳ ପରିବେଶ ସୃଷ୍ଟି ଦିଗରେ ସାଇକେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଦେଶର ଯୁବବର୍ଗମାନଙ୍କୁ ସାଇକେଲ ଚାଳନା ପ୍ରତି ଆଗ୍ରହ ପ୍ରକାଶ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହା ଏକ ସୁସ୍ଥ ଏବଂ ସବୁଜ ରାଷ୍ଟ୍ର ଗଠନ ଦିଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି। ବିଶ୍ୱ ସାଇକେଲ ଦିବସ ଅବସରରେ ଏକ ଭିଡ଼ିଓ ବାର୍ତ୍ତାକୁ ସେୟାର କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏକ ସୁସ୍ଥ, ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ପରିବେଶ ସୃଷ୍ଟି ଦିଗରେ ସାଇକେଲ ଚାଳନାକୁ ନିୟମିତ ଏକ ଅଭ୍ୟାସରେ ପରିଣତ କରିବା ସହ ଏକ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବାକୁ କହିଛନ୍ତି।
1: ସାଇକ୍ଲିଂକୁ ଆପଣ ଜୀବନ କା ହିସ୍ସା ବନାଇ। ସାଇକ୍ଲିଂ କେବଳ ଏକ ବ୍ୟାୟାମ या एक दिन की हॉबी नहीं बल्कि स्वस्थ और सशक्त जीवन शैली की पहचान है। यह हमारे स्वास्थ्य के साथ साथ पर्यावरण को सुरक्षित रखने का सबसे सस्ता, सुंदर और टिकाऊ माध्यम है।
0: ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Anuja Kumar with the Midday News. The headlines. 21 people killed in a massive fire at a hotel in Delhi's Malviya Nagar. Prime Minister Narendra Modi expresses grief. Announces an ex gratia of 2 lakh rupees to next of kin of each deceased. Trinamool Congress faces turmoil as expelled MLA Ritobrata Banerjee claims support of nearly 60 MLAs in West Bengal Assembly. Supreme Court forms high-powered expert panel to re-examine Aravali definition. Senior Congress leader D.K. Shivakumar to be sworn in as Chief Minister of Karnataka this afternoon. India becomes world's second largest solar growth market, surpasses USA in annual solar capacity additions. And in Indonesia Open Badminton, H.S. Pranoy and Ayush Shetty to play in men's singles this afternoon. And now the news in detail. 21 people lost their lives and 40 others were rescued after a fire broke out at a hotel in Malviya Nagar in Delhi this morning. DCP of South Delhi, Anant Mittal, said the fire has been successfully extinguished with the assistance of 8 fire tenders. Prime Minister Narendra Modi has expressed grief over the loss of lives in the fire incident. In a social media post, the Prime Minister said that authorities are providing all possible assistance to those affected. He also wished a speedy recovery to the injured. Mr. Modi also announced an ex gratia of 2 lakh rupees from the Prime Minister's National Relief Fund to be given to the next of kin of each deceased. The injured would be given 50,000 rupees. Vice President C.P. Radhakrishnan, Home Minister

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

0: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପ୍ରଥମ ଦିନରେ ଆଜି 6 ବୈଷୟିକ ଅଧିବେଶନରେ ଆଲୋଚନା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ସମ୍ମିଳନୀ ସମ୍ପର୍କରେ କହିଛନ୍ତି,
1: ପୋଲିସ ଆରେଞ୍ଜମେଣ୍ଟ କଡ଼ାକଡ଼ି କରାହେଇଛି, ଏହା ସହିତ ମାଜିଷ୍ଟ୍ରେଟ ଡିପ୍ଲୟମେଣ୍ଟ, ହେଲ୍ଥ ଟିମ୍, ଏନ୍ଡିଏମ୍ଏ ଏବଂ ଓଏସ୍ଡିଏମ୍ଏ ମଧ୍ୟ ତାଙ୍କର ଅଧିକାରୀ ବୃନ୍ଦ ସବୁ ଆସିକି ଅଛନ୍ତି। କୋଣାର୍କ ଭିଜିଟ୍ ଅଛି ଏବଂ ତାପରେ ସେଟା ଲାଇଭ୍ ଡେମୋ ଅଛି ଡିଜାଷ୍ଟର ରେସ୍ପନ୍ସର ମେକାନିଜମ୍ର।
0: ସବୁଜ ଉଦ୍ୟାନକୁ ଗତିଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱର ପୋଖରୀପୁଡ଼ସ୍ଥିତ କ୍ରୁଟ୍ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫିଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ମୋଟ 53,55,00,000 ଟଙ୍କାର ପୁଞ୍ଜି ବିନିଯୋଗ ନେଇ ଆକଳନ କରାଯାଇଛି। ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ 19,52,00,000 ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଅବଶିଷ୍ଟ ଅର୍ଥ ଅଂଶଗ୍ରହଣକାରୀଙ୍କ ଅଂଶଧନ ଓ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରାଯିବାକୁ ପ୍ରସ୍ତାବ ରହିଛି। ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗ୍ରୀନ୍ ହାଇଡ୍ରୋଜେନ୍ ତଥା ସବୁଜ ଉଦ୍ଯାନ ଗତିଶୀଳତା ପ୍ରକଳ୍ପ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଣିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରୁ ଏହା ଜଣାପଡ଼ିଛି। ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ 260 କିଲୋମିଟର ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବା ସହ ଦୈନିକ 600 କିଲୋମିଟର ପର୍ଯ୍ୟନ୍ତ ବସ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି, ଫଳରେ ବାର୍ଷିକ ପ୍ରାୟ 900 ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। କ୍ରୁଟ୍, ଏନ୍ଟିପିସି ଏବଂ ଗ୍ରିଡ୍କୋର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ହାଇଡ୍ରୋଜେନ୍ ଚାଳିତ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଚଳନ ସହ ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରତିଷ୍ଠା କରିବା। ଏହି ଅଭିନବ ପ୍ରୟାସ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅନୁରୂପ ହୋଇଥିବାବେଳେ ଏହା ଦେଶର ନେଟ୍ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ସହିତ ସ୍ୱଦେଶୀ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତିରୁ ପ୍ରୋତ୍ସାହିତ କରିବାରେ ବିଶେଷ ସହାୟକ ହେବ। ଏନ୍ଟିପିସି, ଗ୍ରିଡ୍କୋ ଏବଂ କ୍ରୁଟ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ବୁଝାମଣାପତ୍ର ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା ମଧ୍ୟ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ ପ୍ରକଳ୍ପ ଭାବେ 3 ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା ରହିଛି। କ୍ରୁଟ୍ର ରାଜଧାନୀ ଆଞ୍ଚଳିକ ପରିସୀମାକୁ ଦୃଷ୍ଟିରେ ରଖାଯାଇ ପ୍ରସ୍ତାବିତ ରୁଟ୍ ଏବଂ ସେବା ଶୈଳୀର କାର୍ଯ୍ୟ ସମୀକ୍ଷା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ବସ୍ ସେବାକୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, କୋଣାର୍କ କରିଡର ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପୁନଃ ମୂଲ୍ୟାୟନ ପାଇଁ ଆରମ୍ଭ ହୋଇଥିବା ପୋର୍ଟାଲରେ ଏପର୍ଯ୍ୟନ୍ତ 40,000 ଛାତ୍ରଛାତ୍ରୀ ସଫଳତାର ସହ ଆବେଦନ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ଖାତାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଏକ ନୂତନ ପୋର୍ଟାଲ ଖୋଲାଯାଇଛି। ଏଥିଲାଗି ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଦେୟ ପ୍ରଦାନ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଉଛି। ଏଥିଲାଗି ଓଡ଼ିଶାକୁ 5 ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25,00,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ସାମାଜିକ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣିଲୁ ଆକାଶବାଣୀ ଦିଲ୍ଲୀ ଏବଂ ପରେ ପରେ ଶୁଣିଲେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଗଦର ଚଳଚ୍ଚିତ୍ରର ଗୀତଟି। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ, ଆଦିତ୍ୟ ନାରାୟଣ ଏବଂ ମିଥୁନ। ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ପପନ ଶ୍ରେୟା ଘୋଷାଲଙ୍କ କଣ୍ଠରେ ସର୍କସ୍ ଚଳଚ୍ଚିତ୍ରର ଗୀତଟି। ଗୀତିକାର କୁମାର, ସଙ୍ଗୀତ ଦେବୀ ଶ୍ରୀପ୍ରସାଦ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ଅପରାହ୍ନ 5ଟା ହେବାକୁ ଯାଉଛି। ଶ୍ରୋତାବନ୍ଧୁଙ୍କ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ, ଏଫ୍ଏମ୍ରେ 100.3 ମେଗା ହର୍ଚ୍ଚ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲିକରେ ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ନମସ୍କାର, ଶୁଭ ସନ୍ଧ୍ୟା। ଯୁବବାଣୀର ଆଉ ଏକ ମନୋରମ ସନ୍ଧ୍ୟାକୁ ନେଇ ଆସିଛି ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ଆମ ପ୍ରିୟର ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛି ବୁଧବାର ସନ୍ଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମ ଖେଳ ଓ ଖେଳାଳି।

ଯୁବବନ୍ଧୁ, କ୍ରୀଡ଼ା ହେଉଛି ମାନବ ଜୀବନର ଏକ ଏମିତି ଅଂଶ ଯାହା ଶରୀର, ମନ ଓ ସମ୍ପୃକ୍ତ ସମାଜ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ଏହା କେବଳ ମନୋରଞ୍ଜନ କିମ୍ବା ପ୍ରତିଯୋଗିତା ପାଇଁ ଆବଶ୍ୟକ ତାହା ନୁହେଁ। ଏହା ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ, ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ ଓ ମାନସିକ ଦୃଢ଼ତା ଦେଇପାରିଥାଏ ଆମ ଜୀବନରେ। ଏହା ଅନେକ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିଥାଏ ଆମ ଶରୀରକୁ, ଯାହାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୁଏ ଏବଂ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସେ। ଖେଳ ଦ୍ୱାରା ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଥାଏ, ତା ସହିତ ମାନସିକ ସ୍ୱାସ୍ଥ୍ୟ ଓ ଚିନ୍ତନ ଦକ୍ଷତା ମଧ୍ୟ ବୃଦ୍ଧି ପାଇଥାଏ। ନୂଆ ନୂଆ କଳ କୌଶଳ ଓ ଅନୁଶାସନ ଓ ଆତ୍ମବିଶ୍ୱାସ ଭରି ଯାଇଥାଏ ଏହି ଖେଳକୁଦ କରିବା ଦ୍ୱାରା। ଏକାଗ୍ରତା, ସଂଗଠନଶୀଳତା, ଆତ୍ମନିୟନ୍ତ୍ରଣ ଓ ସହଯୋଗିତା ବଢ଼ାଇଥାଏ ମନୁଷ୍ୟ ଜୀବନରେ। ଯୁବପିଢ଼ି ପାଇଁ ଏହି ଖେଳକୁଦ ଅତ୍ୟନ୍ତ ଆବଶ୍ୟକୀୟ, କାରଣ ଏହା ମାଧ୍ୟମରେ ଆମେ ନୈତିକ ମୂଲ୍ୟ, ହୃଦୟତା, ନେତୃତ୍ୱ କ୍ଷମତା ଓ ଦୃଢ଼ତା ବୃଦ୍ଧି କରିପାରିଥାଉ। ଆଗାମୀ ଜୀବନରେ ଆମ ଆତ୍ମବିଶ୍ୱାସ ବଢ଼ାଇବା ସହ ଆମକୁ ସଫଳ ବ୍ୟକ୍ତିତ୍ୱ ପ୍ରଦାନ କରିଥାଏ ଏହି କ୍ରୀଡ଼ା। କ୍ରୀଡ଼ା ହେଉଛି ଏକ ସାମାଜିକ ସଂଯୋଗ। ଏହା ସମାଜରେ ମନୁଷ୍ୟକୁ ମନୁଷ୍ୟ ସହ ଯୋଡ଼ିବାରେ ସାହାଯ୍ୟ କରିଥାଏ। ବ୍ୟକ୍ତିଗତ ଖେଳ ହେଉ ବା ଦଳଗତ ଖେଳ, ଏହା ଆମ ଜୀବନରେ ସାମୂହିକ ଚେତନା ଓ ସମାନତା ବୃଦ୍ଧି କରିଥାଏ, ମାନବୀୟ ସମ୍ପର୍କ ଉପରେ ଏକ ଦୃଢ଼ ପ୍ରଭାବ ପକାଇଥାଏ ଏବଂ ମଣିଷକୁ ଭଲ ଅଭିବ୍ୟକ୍ତି ବିକାଶ କରିବାରେ ସାହାଯ୍ୟ କରିଥାଏ। ଯଦି ଆମେ ଆମ ଦୈନନ୍ଦିନ ଜୀବନରେ ଟିକେ ଅବସର କାଢ଼ି ଖେଳକୁଦ ଏହି କ୍ରୀଡ଼ାକୁ ଆମ ଜୀବନର ଏକ ଅଭ୍ୟାସ କରିନେବା, ତେବେ ଏହା ଆମକୁ ଶାରୀରିକ, ମାନସିକ ରୂପରେ ଜୀବନକୁ ପରିବର୍ତ୍ତନ କରିବାକୁ, ସଫଳତା ପ୍ରଦାନ କରିବାକୁ ଓ ଆମ ଏକ ଉତ୍ତମ ଜୀବନଶୈଳୀ ପ୍ରଦାନ କରିବାକୁ ଆମକୁ ସାହାଯ୍ୟ କରିବ।

0: ତେବେ ଯୁବବନ୍ଧୁ, ଖେଳକୁଦ କ୍ରୀଡ଼ା ଏହା ଆମ ଜୀବନରେ କେତେ ସାହାଯ୍ୟ କରିଥାଏ, କେବଳ ଆମ ଶାରୀରିକ କିମ୍ବା ମାନସିକ ଅବସ୍ଥାରେ ନୁହେଁ, ଏହା ଆମ ସାମାଜିକ ଅବସ୍ଥାରେ ମଧ୍ୟ ଅନେକ ସୁସ୍ଥତା ଆଣିଥାଏ। କେହି କେହି ନିଜ ମନୋରଞ୍ଜନ ପାଇଁ ଖେଳକୁ ଚୟନ କରନ୍ତି ତ ପୁଣି କେହି କେହି ଚୟନ କରନ୍ତି ପ୍ରତିଯୋଗିତା ପାଇଁ, ଆଉ କେହି କେହି ଚୟନ କରନ୍ତି ନିଜ ଇଚ୍ଛା ଶକ୍ତି ଓ ଆଶାକୁ ପୂରଣ କରିବା ପାଇଁ, ଆଉ ପାଇଯାଆନ୍ତି ସଫଳତା। ଆଜି ଆମ ଗହଣରେ ସେମିତି ଜଣେ ଯୁବା ଅତିଥି ଅଛନ୍ତି। ତେବେ ଆସନ୍ତୁ ଆମ ଯୁବା ସାଥୀଙ୍କ ସହ କଥା ହେବା, ଆଉ ଜାଣିବା ସଫଳତାର କାହାଣୀ ସମ୍ପର୍କରେ। ଭଉଣୀ ନମସ୍କାର।
1: ନମସ୍କାର ମ୍ୟାମ୍।
0: ଆପଣଙ୍କୁ ଆମ ଯୁବବାଣୀ ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ ମ୍ୟାମ୍।
0: ଆପଣ ନିଜ ପରିଚୟ ଟିକେ ଆମ ଯୁବବନ୍ଧୁମାନଙ୍କୁ ଦେଇ ଦିଅନ୍ତୁ।
1: ଆଜ୍ଞା, ମୋ ନାଁ ଯୁଗାନ୍ତି ବାଗ, କଲାହାଣ୍ଡି ଡିଷ୍ଟ୍ରିକ୍ଟ, କିସିଙ୍ଗା ବ୍ଲକ, ଗ୍ରାମ ମୋର ସିରୁଲ। ମ୍ୟାଡ଼ମ୍,
0: କ'ଣ କରୁଛନ୍ତି ଆପଣ ଏବେ?
1: ମୁଁ ଏବେ ସ୍ପୋର୍ଟସ୍ ଟିଚର୍ ଅଛି ମ୍ୟାମ୍। ମୁଁ ଏବେ ଯେଉଁ ନବୋଦୟ ସ୍କୁଲ, ସେଠି ମୁଁ ଖୋଖୋ କୋଚ୍ ଦିଏ ମ୍ୟାଡ଼ମ୍।
0: ଆପଣ ଏହି ଖେଳକୁ ଶିକ୍ଷକତା ଭାବରେ ଗ୍ରହଣ କରିଛନ୍ତି?
1: ଆଜ୍ଞା।
0: ଖେଳ ପ୍ରତି କେମିତି ରୁଚି ଆସିଥିଲା?
1: ଖେଳ ପ୍ରତି ମୋର ରୁଚି ଆସିଥିଲା ମ୍ୟାମ୍, ମୁଁ ଛୋଟ ବେଳଠୁ ହିଁ ଖେଳୁଥିଲି। ମୋର 10th କ୍ଲାସ୍ ଯାଏ ମୋର ନେଟବଲ୍ ଥିଲା ମ୍ୟାମ୍, ତାପରେ ମୁଁ ଖୋଖୋ ଖେଳିଲି ମ୍ୟାମ୍।
0: ଏତେ ସବୁ ଖେଳ ଭିତରୁ ଖୋଖୋ କାହିଁକି ଚୟନ କଲେ?
1: ମୁଁ ଖେଳଟା ଛୋଟ ବେଳଠୁ ହିଁ ଖେଳି ଆସିଛି ମ୍ୟାମ୍। 10th କ୍ଲାସ୍ ଯାଏ ମୁଁ ନେଟବଲ୍ ଖେଳୁଥିଲି। ସେ ମୁଁ ଜାଣିଲି ଯେତେବେଳେ କି ମୋର ରନିଂଟା ଭଲ ଅଛି, ମୁଁ ଆଥଲେଟିକ୍ ବି ଖେଳିଛି, ତ ମୋର ରନିଂଟା ଭଲ ଅଛି, ମୁଁ ସ୍ପ୍ରିଣ୍ଟ ମାରିପାରୁଛି, ତ ଖୋଖୋରେ ନିହାତି ଯେଉଁଟା ମୁଁ ଏବେ ଖେଳୁଛି କି ଖେଳୁଛି ଛୁଆଙ୍କୁ ମୁଁ ଶିକ୍ଷା ଦେଉଛି, ସେଇଟା ହେଲା ମୋର ଏନର୍ଜି ମାନେ ଷ୍ଟାମିନାର ଗେମ୍ଟା, ଯେଉଁଟାକି ରନିଂ ମାନେ 8 ଜଣ ବସିବେ, ଜଣେ ଆକ୍ଟିଭ୍ ଚେଜର୍ ଯିଏ ରହିବ ସିଏ, ଯେଉଁ ଆଉ 3 ଜଣ ରନର୍ ଯେଉଁ ରୁହନ୍ତି ତାଙ୍କୁ ହେଲା ଆମକୁ ଛୁଇଁବାକୁ ପଡ଼େ। ଯେଉଁମାନେ ରନର୍ ଯେଉଁମାନେ ସେମାନେ ଦୌଡ଼ନ୍ତି, ଆଉ ଯେଉଁମାନେ ଚେଜର୍ ସେମାନେ ବସିଥାନ୍ତି ମ୍ୟାଡ଼ମ୍। ତ ନିହାତି ଷ୍ଟାମିନାର ଗେମ୍ଟା ଖୋଖୋଟା।
0: ଏଇ ଖୋଖୋ ହେଇଗଲା, କବାଡ଼ି ହେଇଗଲା, ଏଇସବୁ ଖେଳ ଛୋଟ ଛୋଟ ଛୁଆବେଳେ ଆମେ ଘରେ ଘରେ ଖେଳୁଥିଲୁ।
1: ଆଜ୍ଞା।
0: ସେଇ ସବୁ ଖେଳକୁ ନେଇକି ଜୀବନରେ ଗୋଟେ ବୃତ୍ତି ଗ୍ରହଣ କରିହେବ ସେଟା କେବେ ଭାବିଥିଲେ?
1: ମ୍ୟାମ୍, ମୁଁ ଆକ୍ଚୁଆଲି ଜାଣିନଥିଲି ଯେ ବୃତ୍ତି ଗ୍ରହଣ କରିହେବ ବୋଲିକି। ମୋ ବାବା ଯିଏ ଅଛନ୍ତି ସିଏ ହିଁ ମୋତେ ଏତେ ଆଗକୁ ଆଣିଛନ୍ତି। ଆଉ ମୁଁ ଯେତେବେଳେ +2 ପଢ଼ିଲି ଜଗତସିଂହପୁର ଡିଷ୍ଟ୍ରିକ୍ଟରେ, ସେ ଟାଇମ୍ରେ ମୁଁ ଜାଣିଲି ଯେ ଖେଳ ଆମ ଜୀବନକୁ ପରିବର୍ତ୍ତନ କରିଦେଇପାରିବ ବୋଲି। କାହିଁକି ନା ମ୍ୟାଡ଼ମ୍, ଆମର ଯେଉଁ ସାର୍ଟିଫିକେଟ୍ ଗୁଡ଼ା ଯେଉଁଟା ଖେଳରୁ ମିଳେ, ଆମେ ଯାହା ଆମ ଡିଷ୍ଟ୍ରିକ୍ଟ ସାର୍ଟିଫିକେଟ୍, ଡିଷ୍ଟ୍ରିକ୍ଟ ମିଟ୍ ହେଲା କି ଆମର ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ଯାହା ବି ହେଲା, ଆମର ଯେଉଁ ଗେମ୍ ହିସାବରେ ଆମର ଥାଏ ଆଇ କାର୍ଡ଼ ବନେଇ ହୁଏ, ଯେଉଁଟାକି ଆମର ସ୍ପୋର୍ଟସ୍ କୋଟାରେ ମିଳେ।
0: ତେବେ ଆପଣ ଏହି ଖେଳକୁ ନେଇକି ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି?
1: ଆଜ୍ଞା, ମୁଁ ଯେତେବେଳେ +2 ପଢ଼ିଲି ସେତେବେଳେ ମୁଁ ଖୋଖୋ ଖେଳିବା ଆରମ୍ଭ କଲି। ଯେଉଁ ଆମ ଡିଷ୍ଟ୍ରିକ୍ଟ ମିଟ୍ ହୁଏ, ଡିଷ୍ଟ୍ରିକ୍ଟ ମାନଙ୍କୁ ହୁଏ, ସ୍କୁଲ କଲେଜ, ଇଣ୍ଟର ସ୍କୁଲ, ଇଣ୍ଟର

0: କଲେଜ ସିଲେକ୍ସନ୍ ହେବାକୁ ପଡ଼େ ମ୍ୟାମ୍। ଆପଣ ଯଦି ସେଇଠି ସିଲେକ୍ସନ୍ ହେଇଥିବେ ଆପଣଙ୍କ ଯେଉଁ ସାର୍ଟିଫିକେଟ୍ଟା ମିଳିଥିବ, ପାର୍ଟିସିପେଣ୍ଟ ସାର୍ଟିଫିକେଟ୍ ହେଲେ ବି ଚଳିବ, ଏମିତି କିଛି ନୁହେଁ। ଯେଉଁ ସାର୍ଟିଫିକେଟ୍ଟା ମିଳିଛି ସେଇ ସାର୍ଟିଫିକେଟ୍କୁ ନେଇକି ଆମର ଭୁବନେଶ୍ୱରରେ ଯେଉଁ କଲେଜଟା ଅଛି ସେଇଠି BPL କଲେଜ, ଯେଉଁଟାକି ଆମର ଗଭର୍ଣ୍ଣମେଣ୍ଟ କଲେଜ, ପୁରା ସେଇଠି ସବୁ ଫ୍ରି। ଯେଉଁ ସାର୍ଟିଫିକେଟ୍ ଆପଣ ଅଛି ସେଇଟା ଇଣ୍ଟରଭ୍ୟୁ ଦେବେ, ସିଲେକ୍ସନ୍ ହେବେ, ପାସ୍ କରିବେ, ଆପଣ ସେଇଠି +3 ପରେ ସେଇଟା ଆପଣ BPL କରିପାରିବେ। ଯେଉଁଟାକି ଆମର ଏବେ ହାଇସ୍କୁଲ୍ମାନଙ୍କୁ ଗୋଟେ ଗୋଟେ ୟୋଗା ଟିଚର୍, PET ଟିଚର୍ ଏବେ ଯେଉଁ ରହୁଛନ୍ତି, ସେଇଟା ହେଲା ଛୁଆଙ୍କୁ ଶିଖେଇବା ପାଇଁ। ଶାରୀରିକ ଶିକ୍ଷାର ଗୋଟେ ଗୋଟେ PET ଟିଚର୍ ସବୁ ସ୍କୁଲ୍ରେ ଅଛନ୍ତି ମ୍ୟାଡ଼ାମ।
1: ଆଗରୁ ତ ଶାରୀରିକ ଶିକ୍ଷାକୁ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ଭାବରେ ଗ୍ରହଣ କରାଯାଉଥିଲା, କିନ୍ତୁ ଆଜିକାଲି ତାକୁ କୋ କରିକୁଲାର ଆକ୍ଟିଭିଟିଜ୍ ବୋଲି କୁହାହେଉଛି।
0: ସେଇ କହିବାକୁ ଗଲେ ଏକ୍ସଟ୍ରା ନୁହେଁ ମ୍ୟାମ୍, ସେଇଟା ଏବେ ଏଡ୍ ହେଇଗଲାଣି। କାହିଁକି ନା ଏବେ ଓଡ଼ିଆ ଗଭର୍ଣ୍ଣମେଣ୍ଟ ଏବେ ବହି ବାହାର କରିଛି କ୍ରୀଡ଼ାଙ୍ଗନ ବୁକ୍ ବୋଲିକି, ସେଇଥିରେ ପାଠ ଅଛି ଖେଳ ଓ ଖେଳାଳି ପାଇଁ, ସେଇଟା ଓଡ଼ିଆରେ ସେଇଟା ହିଁ ଅଛି। ଆଉ କ୍ରୀଡ଼ାଙ୍ଗନ ଯେଉଁଟାକି ଆମର ଭଲିବଲ, ଖୋଖୋ, ବାସ୍କେଟବଲ୍ ସବୁ ଇଭେଣ୍ଟ ଛୁଆ ଜାଣିବା ପାଇଁ ସେଇଟା ପଢ଼େଇବାକୁ ପଡ଼ୁଛି।
1: କେତେ ସୁନ୍ଦର କଥା ନା, ଆଗରୁ ଆମେ ସମସ୍ତେ ଶୁଣୁଥିଲୁ, ମାନେ ଆଜିକାଲି ବି ଅନେକ ପିଲା ଛୁଆ ଅଛନ୍ତି ବା ଅଭିଭାବକ ଅଛନ୍ତି ଯେଉଁମାନେ କହୁଛନ୍ତି ଯେ ଖେଳିବା ଦ୍ୱାରା ପାଠ ପଢ଼ାରେ ଅନେକ ବ୍ୟାଘାତ ଘଟିବ, ମାନେ ଆପଣ ଯଦି ଅଧିକ ଟାଇମ୍ ଖେଳକୁ ଦେଉଛନ୍ତି ତାହେଲେ ଆପଣଙ୍କୁ ପାଠ ପଢ଼ା ହେଇପାରିବନି। କିନ୍ତୁ ଆଜିକାଲି ଖେଳକୁ ହିଁ ପାଠ ପଢ଼ା କରିଦିଆ ହେଇଛି, କେତେ ସୁନ୍ଦର କଥା।
0: ଆଜ୍ଞା,
1: ସେ ସମ୍ପର୍କଟି କୁହନ୍ତୁ।
0: ମୁଁ ସେଇ ସମ୍ପର୍କରେ କହିବି, ପିଲା ଯଦି ଆପଣଙ୍କର ଇଚ୍ଛା ନଥିବ ପାଠ ପଢ଼ିବା ପାଇଁ, ମା ବାପା କହିବେ ନା ତୁ ପାଠ ପଢ଼ ପାଠ ପଢ଼ ପାଠ ପଢ଼ିବ, ସେ କେତେ ପଢ଼ିବ, ତାର ତ ସେଇଠି ମନ ନାହିଁ, ତାର ତ ଯାଇକି ସେ ଭଲିବଲ୍ରେ ମନ ଅଛି ନା ମ୍ୟାଡ଼ାମ। ତାକୁ ଯଦି ଆମେ ଅଧଘଣ୍ଟା ପାଇଁ ଗେମ୍ ପାଇଁ ଛାଡ଼ିଦେବା, ସିଏ ବି ଖୁସି ହେଇଯିବ, ସେ କିଛି ସ୍କିଲ୍ ବି ଶିଖିପାରିବ, ଖୁସିରେ ପାଠ ବି ପଢ଼ିବ। ମ୍ୟାଡ଼ାମ ଖେଳେଇବା ବି ନିହାତି ଦରକାର, ଆଜିକାଲି ସେଲ୍ଫ ଡିଫେନ୍ସ ଶିଖିବା ଦରକାର, କାହିଁକି ନା ଝିଅ ପିଲାଙ୍କୁ ନିହାତି ଜରୁରୀ। ଯେଉଁ ମାର୍ଶାଲ ଆର୍ଟ ଯାହା ବି ହଉ କି କୁମ୍ଫୁ କାରାଠି ଶିଖିବା ଦରକାର ମ୍ୟାଡ଼ାମ, ଆଉ ଖେଳ ଖେଳିବା ଦରକାର।
1: ନିଶ୍ଚୟ ଖେଳ ଖେଳିବା ଦ୍ୱାରା ତ ଆମ ଶାରୀରିକ ସ୍ୱାସ୍ଥ୍ୟରେ ପ୍ରଭାବ ପଡ଼େ, ମାନସିକ ସ୍ୱାସ୍ଥ୍ୟରେ ପ୍ରଭାବ ପଡ଼େ, ତା ସହ ଆମର ଯେଉଁ ସାମାଜିକ ଯେଉଁ ସମ୍ପର୍କ ରହିଛି ସେ ଉପରେ ବି ଅନେକ ପ୍ରଭାବ ପଡ଼ିଥାଏ।
0: ସେଇଟା ସତ କଥା, ସେଥିପାଇଁ ହିଁ ଅଲଗା ଦେଶର ଲୋକକୁ କି ଅଲଗା ଡିଷ୍ଟ୍ରିକ୍ଟର ଲୋକକୁ ଜାଣିପାରିଥାଉ। ଏବେ ଭବାନୀପାଟଣାରେ ହେଲା ଆମର କଳାହାଣ୍ଡି ଡିଷ୍ଟ୍ରିକ୍ଟ କଳାହାଣ୍ଡି ମିଟ୍ଟା ନା ଏଇ ବ୍ଲକ୍ରୁ କେସିଙ୍ଗା ବ୍ଲକ୍ରୁ ଆସିଥିଲେ କି ଯାହା ବି 10 ବ୍ଲକ୍ରୁ ଆସିଲେ କି 5 ବ୍ଲକ୍ରୁ ଆସିଲେ, କେଉଁ କେଉଁ ଗାଁରୁ ଆସିଲେ, ଆମେ ତାଙ୍କୁ ଜାଣିଲୁ ନା ପିଲା କେଉଁଠୁ ଆସିଲା, କ'ଣ ଖେଳିଲା, ନା ସିଏ ଏମିତି ଖେଳିଲା, ମୁଁ କେମିତି ଖେଳିପାରିବି, ଏମିତି ବି ଜାଣି ହୁଏ ନା, ଯେଉଁଟାକି ଆମର ସମ୍ପର୍କଟା ବଢ଼ିଥାଏ।
1: ଆପଣ ଏହି ଖେଳକୁ ଯେତେବେଳେ ବୃତ୍ତି ଭାବରେ ଗ୍ରହଣ କଲେ, ତା ପାଇଁ ଆପଣ କେଉଁ କେଉଁ ଶିକ୍ଷା ଲାଭ କରିଛନ୍ତି ସେ ବିଷୟରେ ଟିକେ ପୁରା କୁହନ୍ତୁ।
0: ଆଜ୍ଞା ନିହାତି, ମୁଁ +2 କଲି, +3 କଲି, BPED କଲି। BPED ଯେଉଁଟା BED ସାଙ୍ଗେ, ଯେଉଁଟାକି ଆମର ହାଇସ୍କୁଲରେ ଏବେ ଟିଚର ପୋଷ୍ଟିଂ ହେଉଛନ୍ତି, ଯେଉଁଟାକି ମୁଁ BPED କଲି ବ୍ୟାଚଲର ଅଫ୍ ଫିଜିକାଲ ଏଜୁକେସନ୍ ଶାରୀରିକ ଶିକ୍ଷା, ଯେଉଁଟା ମୁଁ ବାଲେଶ୍ୱରରେ କରିଥିଲି ମ୍ୟାଡ଼ାମ। MPL କଲି ମାଷ୍ଟର ଅଫ୍ ଫିଜିକାଲ ଏଜୁକେସନ୍। ତାପରେ ମୁଁ ଆମ ନବୋଦୟ ସ୍କୁଲରେ ବି ଖୋଖୋ କୋଚ୍ ଅଛି।
1: ଏହି BPED ବା MPED ଯେଉଁ କହିଲେ ଆପଣ,
0: ଆଜ୍ଞା,
1: ତାହା କେମିତି କିଏ କରିପାରିବେ ଆଉ କେମିତି ତା ପାଇଁ ଆବେଦନ କରିବାକୁ ପଡ଼େ, କ'ଣ ପାଠ ପଢ଼ିବାକୁ?
0: +3 ସରେଇବେ, ଆପଣଙ୍କର ପାଖେ ଯଦି ବି ଡିଷ୍ଟ୍ରିକ୍ଟର କିଛି ସାର୍ଟିଫିକେଟ୍ ଅଛି, ଗଭର୍ଣ୍ଣମେଣ୍ଟ କଲେଜ ଭୁବନେଶ୍ୱରରେ ଅଛି ମ୍ୟାଡ଼ାମ, ଯେଉଁଠି ଭୁବନେଶ୍ୱରରେ ଅଛି, ବାଲେଶ୍ୱରରେ ଅଛି, ସମ୍ବଲପୁରରେ ଅଛି ଗୋଟେ, ତାଙ୍କର ରନିଂ ଇଭେଣ୍ଟ ମାନେ ଅଛି, ସେଇଟା କ୍ଲିୟର କରିବାକୁ ପଡ଼ିବ, ତାପରେ ସେ BPED କରିପାରିବେ।
1: ଏହି BPED କରିବା ପାଇଁ କୌଣସି ଖେଳର ଅଭିଜ୍ଞତା ରହିବା ନିହାତି ଆବଶ୍ୟକ,
0: ନିହାତି ଦରକାର ମ୍ୟାମ୍। କିଛି ଯଦି ଖେଳିଥିବେ ତାହେଲେ ବେଟର ହେବ, କାହିଁକି ନା ସେହି ହିସାବରେ ସେମାନେ ତାଙ୍କର ସ୍ପେଶାଲାଇଜେସନ୍ ଯେଉଁଟା ହେଇପାରିବ, ଖେଳିପାରିବେ, ଜାଣିପାରିବେ ଯେ ନା ମୋର ଏଇ ଗେମ୍ଟା ହିଁ ଅଛି, ଏଇ ଇଭେଣ୍ଟଟା ହିଁ ଅଛି ବୋଲିକି, ଯେଉଁ ଶିକ୍ଷାରେ ସେଇଟା ହିଁ ତାଙ୍କର ପରିଚୟ ହେବ।
1: ଏବେ ସମସ୍ତଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ, ଆପଣ ଯେମିତି ଖୋଖୋ ଖେଳୁଛନ୍ତି,
0: ଆଜ୍ଞା,
1: ଖୋଖୋ ଖେଳରେ କେବଳ ଖେଳକୁ ବାରମ୍ବାର ବାରମ୍ବାର ଅଭ୍ୟାସ କରିବାକୁ ପଡ଼େ, ସେ ଖୋଖୋ ସମ୍ପର୍କରେ ଆପଣ କ'ଣ ପାଠ ପଢ଼ନ୍ତି ସେ ସମ୍ପର୍କଟି କୁହନ୍ତୁ।
0: ମୁଁ ଖୋଖୋ ସମ୍ପର୍କରେ ମ୍ୟାଡ଼ାମ ତାଙ୍କୁ ସ୍କିଲ୍ ଶିଖାଏ, ଯେମିତିକି ଆମର ରନିଂ, ତାପରେ ଡଜିଂ କେମିତି କରନ୍ତି, କ'ଣ କରନ୍ତି, କେମିତି, ସେଇ ଶିକ୍ଷା ହିଁ ଛୁଆଙ୍କୁ ମୁଁ ଦିଏ। କାହିଁକି ନା ସେ ଖେଳଟା ଏମିତି ଜିନିଷ ମ୍ୟାମ୍, ଗୋଟିଏ ଦିନ ଖେଳିଲେ ସେ ଭାବିବନି ଯେ ହଁ ମୁଁ ଖେଳିଦେଲି କାଲି ମୁଁ ନ୍ୟାସନାଲ୍ ଯିବି, ଏମିତି ହେଇପାରିବନି। ଖେଳକୁ ରେଗୁଲାର ନିହାତି ଘଣ୍ଟେ ତ ଆପଣଙ୍କୁ ଟାଇମ୍ ଦେବାକୁ ପଡ଼ିବ, ତାହେଲେ ଆମ ମାଇଣ୍ଡ ବି ସ୍ଥିର ରହିବ, ନା ମୁଁ ଏଇ ଜିନିଷ କରିବି ମାନେ କରିବି। ଯେଉଁମାନେ ଖେଳୁଛନ୍ତି ତାଙ୍କୁ ଏମିତି ଲାଗିବ, ଆଉ ଯେଉଁମାନେ ଖେଳି ପାରିନାହାନ୍ତି ବି ସେମାନେ ଖେଳିଲେ ହିଁ ଜାଣିବେ ଯେ ଖେଳ କ'ଣ ବୋଲିକି।
1: ତେବେ ଆପଣ କହିଲେ ଯେ ଖେଳ ପାଇଁ ଅଭ୍ୟାସ କରିବାକୁ ପଡ଼େ,
0: ଆଜ୍ଞା,
1: ଆପଣ କେମିତି ଅଭ୍ୟାସ କରନ୍ତି?
0: ମୁଁ ତ ଏବେ ବି ଅଭ୍ୟାସ କରେ ମ୍ୟାମ୍, କେମିତି ନା ଛୁଆଙ୍କୁ ଯେତେବେଳେ ମୁଁ ଶିଖାଉଥାଏ ମୁଁ ବି ତାଙ୍କ ସାଙ୍ଗେ ରନିଂ କରିବାକୁ ପଡ଼େ, ସ୍କିଲ୍ ତାଙ୍କୁ ମୁଁ ଡେମୋ ଦେଖାଇଲେ ସେମାନେ କରିବେ। ଯେତେବେଳେ ଖେଳ ଖେଳିବା ଆଗରୁ ପ୍ରସ୍ତୁତ କରିବାକୁ ହେଲେ ନିଜର ବଡି ୱାର୍ମ ଅପ୍ କରିବା ଦରକାର, ବଡି ଗରମ ରହିବା ଦରକାର, ଗରମ ଯଦି ନ ରହିବ ଯେମିତିକି ଆମେ ପଡ଼ିଯିବୁ କେଉଁଠି, ଇଞ୍ଜୋର୍ ହେଇଯିବୁ ସାଙ୍ଗେ ସାଙ୍ଗେ। ମୁଁ ପ୍ରତିଦିନ ଏବେ ମୁଁ ରନିଂ କରେ,

0: ରନିଂଟା କାହିଁକି ନା ନିହାତି ଦରକାର ସବୁ ଖେଳରେ। ତୁ ରନିଂ ମାନେ ଏକ୍ସରସାଇଜ ମାନେ ରୋଟେସନ, ହ୍ୟାଣ୍ଡ ରୋଟେସନ, ଲେଗ୍ ରୋଟେସନ, ଆମର ରିଷ୍ଟ ରୋଟେସନ, ଯାହା ବି ସବୁ ଦରକାର। ଷ୍ଟ୍ରେଚିଂ ଏକ୍ସରସାଇଜ, ଆମର ସ୍ପେସିଆଲ ଗୋଟେ ଥାଏ, ଜେନେରାଲ ଥାଏ, ସେଇଟା କରିବା ଦରକାର। ଏମିତି ଅଛି ମ୍ୟାମ୍, ସେଇଟା ମୁଁ ସବୁଦିନ ପ୍ରାକ୍ଟିସ୍ କରେ। ପ୍ରାକ୍ଟିସ୍ କଲେ ହିଁ ନିଜର ଶରୀର ଠିକ୍ ରହିବ, ପ୍ରାକ୍ଟିସ୍ ବଢ଼ିବ, ସ୍କିଲ୍ କ'ଣ ଜାଣିପାରିବି। ନିହାତି ସବୁଦିନ ପ୍ରାକ୍ଟିସ୍ କରିବା ଦରକାର।
1: କେଉଁ ଏକ୍ସରସାଇଜକୁ ଆମେ ପ୍ରତିଦିନ, କୌଣସି ଏକ ନର୍ମାଲ ମଣିଷ ହେଉ ବା ଖେଳାଳି ହେଉ, ସେ କରିବା ଦରକାର?
0: ସେ ମାନେ ରନିଂ ତ ନିହାତି କରିବା ଦରକାର, ନର୍ମାଲ ମଣିଷ କି ଯିଏ ବି, ନହେଲେ ବି ଚାଲିବେ କଥା, କାହିଁକି ନା ସ୍ୱାସ୍ଥ୍ୟ ଠିକ୍ ରହିବ। ଆଜିକାଲିକା ଯେମିତି ଫ୍ୟାଟ୍ ବଢ଼ିଯାଉଛି, ମୋଟା ହେଇଯାଉଛନ୍ତି, କିଛି ପତଳା ହେଇଯାଉଛନ୍ତି, କାହାର ତ କିଛି ଅସୁବିଧା ପଡ଼ୁଛି, ତ ସେମାନେ ସ୍ଲୋ ରନିଂ କରିବା କଥା ମୋ ହିସାବରେ।
1: ନିଶ୍ଚୟ ଆମ ଯେଉଁ ଶ୍ରୋତା ଭାଇ ଭଉଣୀମାନେ, ଯୁବ ଭାଇ ଭଉଣୀମାନେ ଶୁଣୁଥିବେ, ସେମାନେ ଜାଣିପାରିଥିବେ
0: ଆଜ୍ଞା,
1: ଖେଳ ଓ ବ୍ୟାୟାମ ଆମ ଜୀବନରେ ନିହାତି ଆବଶ୍ୟକ।
0: ନିହାତି ଆବଶ୍ୟକ ମ୍ୟାଡ଼ାମ।
1: ତେବେ ଆପଣଙ୍କୁ ଗୋଟେ ବ୍ୟକ୍ତିଗତ ପ୍ରଶ୍ନ ପଚାରିବାକୁ ଚାହିଁବି
0: ଆଜ୍ଞା,
1: ଯେ ଆପଣ ଯେତେବେଳେ ଖେଳକୁ ଚୟନ କଲେ, ମାନେ ପାଠପଢ଼ାଠୁ ଅଧିକ ଆପଣ ଖେଳ ଚୟନ କଲେ, ଖୋଖୋ ଖେଳିବାକୁ ଚାହିଁଲେ, ସେ ସମୟରେ ଆପଣଙ୍କ ପରିବାରର ଲୋକମାନେ ଆପଣଙ୍କୁ କେତେ ସପୋର୍ଟ କରିଛନ୍ତି?
0: ଦେଖନ୍ତୁ, ମୁଁ ଗୋଟେ ଟାଉନ୍ର ବି ନୁହେଁ, ମୁଁ ଗୋଟେ ପୁରା ଗାଉଁଲି ଗାଁର ଝିଅ, କଳାହାଣ୍ଡି ଡିଷ୍ଟ୍ରିକ୍ଟ ମାନେ ତ ସମସ୍ତେ ଜାଣିବି ଥିବେ, ଏଇଠି ବି ଜାଣିଥିବେ। ମୁଁ ମୋ ବାବା ଯେତେବେଳେ ମୋତେ କହିଲେ, ମୁଁ ପ୍ଲସ୍ ଟୁ ପଢ଼ିଲା ପରେ ଖୋଖୋ ଖେଳିଲି, ମୁଁ ଡିଷ୍ଟ୍ରିକ୍ଟ ସାର୍ଟିଫିକେଟ୍ କଲି, ଯାହା ବି ହଉ, ତାପରେ ମୁଁ ଭାବିଲି, ମୁଁ ବାବାଙ୍କୁ କହିଲି, ମୁଁ ଗାଁ ଲୋକ ତ ବହୁତ କଥା କୁହନ୍ତି, ସେଇଟା ସତ କଥା ଯେ ନା ସେ ଝିଅ କ'ଣ ଖେଳିବ, ବାହା କରିବା ବୟସରେ ଖେଳ ଏମିତି ବାହାରକୁ ଛାଡ଼ୁଛି, ଏମିତି କହିଲି। ମୋ ବାବା ମୋତେ ବହୁତ ସପୋର୍ଟ କଲେ, ସେ ମୋତେ ଖେଳିବା ପାଇଁ ବି ଛାଡ଼ିଲେ, ବାହାରେ ପାଠ ପଢ଼ାଇଲେ ପ୍ଲସ୍ ଥ୍ରୀ ଯାଏ। ତାପରେ ମୁଁ ନିଜକୁ ପ୍ରସ୍ତୁତ କଲି, ମୁଁ ବିପିଏଡ଼୍ କରିବି, ଖେଳ ଶିକ୍ଷା ହିଁ ମୁଁ ଗ୍ରହଣ କରିବି ବୋଲିକି। ମ୍ୟାମ୍,
1: ଏବେ ଆପଣ ଖେଳକୁ ନିଜ ବୃତ୍ତି ଭାବରେ ଗ୍ରହଣ କରିସାରିଛନ୍ତି, କେତେ ଖୁସି ଅଛନ୍ତି ଆପଣ?
0: ମୁଁ ଖେଳକୁ ନିଜ ବୃତ୍ତି ଭାବେ ଗ୍ରହଣ କରିକି ମୁଁ ସବୁ ଜୀବନରୁ ସବୁଠୁ ମୂଲ୍ୟବାନ ଜିନିଷ ପାଇଛି।
1: ଆପଣ ଯେତେବେଳେ ଅନ୍ୟ ଛୋଟ ଛୋଟ ଛୁଆମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ ଯେତେବେଳେ ଖେଳର ଶିକ୍ଷା ଦେଉଥାନ୍ତି, ସେମାନେ ଯେତେବେଳେ କୌଣସି ସ୍ଥାନରେ ଯାଇକି ପୁରସ୍କୃତ ହୁଅନ୍ତି ବା ଖେଳିକି ଆସନ୍ତି, ସେ ସମୟରେ ଆପଣ?
0: ସେ ସମୟରେ ମ୍ୟାମ୍ ବହୁତ ଖୁସି ଲାଗେ, ଛୁଆ ଆସନ୍ତି, ପିଲା ଆସନ୍ତି, ମେଡାଲଟା ଯଦି କି ଟ୍ରଫି ପାଇଥାଏ, ମ୍ୟାମ୍ ଫଟୋ ଉଠେଇବା, ମ୍ୟାମ୍ ମୋ ସାଙ୍ଗେ ଗୋଟେ ସିଙ୍ଗଲ ଫଟୋ ଉଠାନ୍ତୁ, ଏମିତି ହୁଅନ୍ତି। ତାପରେ ମ୍ୟାମ୍ ସେମାନେ ମୋତେ ପିନ୍ଧେଇ ଦେବେ, ମୋତେ ଧରେଇ ଦେବେ। ମୋତେ ସେ ସମୟରେ ମୋର ପିଲାବେଳ କଥା ମନେ ପଡ଼ିଯାଏ, ଯେ ମୁଁ ଯେତେବେଳେ ବିପିଏଡ଼୍ ଏମ୍ପିଏଡ଼୍ କରିଥିଲି ନା ପ୍ଲସ୍ ଟୁ କରିଥିଲି, ଯେ ମୋତେ ବି ସେ ମାନେ ଖୁସିଟା ବହୁତ ଅଲଗା ପ୍ରକାର ଖୁସି ଲାଗେ। ଆଉ ମୁଁ ଚାହେଁକି ଯେ କଳାହାଣ୍ଡି ଡିଷ୍ଟ୍ରିକ୍ଟର ଆମର ଯାହା ବି ଅଛି କି ପୁରା ଅଲ୍ ଓଡ଼ିଶା, ସମସ୍ତେ ଭଲ ଖେଳନ୍ତୁ, ନ୍ୟାସନାଲ୍ ଖେଳନ୍ତୁ, ଇଣ୍ଟରନ୍ୟାସନାଲ୍ ଖେଳନ୍ତୁ, ଆଗକୁ ଯାଆନ୍ତୁ, ମୁଁ ଏଇଟା ହିଁ ଚାହେଁ ମ୍ୟାଡ଼ାମ୍, ଆଉ କିଛି ନୁହେଁ। କାହିଁକିନା ଖେଳରେ ବହୁତ ସାରା ସ୍କୋପ୍ ଅଛି, ଖେଳରେ ବୟସ ସୀମା ବି ନଥାଏ। ମ୍ୟାମ୍,
1: ଆପଣ କହିଲେ ଯେ ଖେଳରେ ବୟସ ସୀମା ନଥାଏ
0: ଆଜ୍ଞା,
1: ଆମମାନଙ୍କର ଗୋଟେ ଧାରଣା ରହିଯାଇଛି ଯେ ଖେଳ କେବଳ ଯୁବପିଢ଼ିମାନେ ହୁଅନ୍ତୁ କି ଛୋଟ ଛୁଆମାନେ ହିଁ ଖେଳନ୍ତି।
0: ଦେଖନ୍ତୁ, ଯେମିତି ଓପନ୍ ଷ୍ଟେଟ୍ ମିଟ୍ ମୁଁ ଯାଇଥିଲି, କାହିଁକିନା ମୋତେ କଳାହାଣ୍ଡି ଡିଷ୍ଟ୍ରିକ୍ଟରୁ ପଠା ହେଇଥିଲା ମ୍ୟାନେଜର ହେଇକି, ଯାଇଥିଲେ ଜଣେ 47 or 45 ଏମିତି ଏଜ୍ର, ସେ 20 କିଲୋମିଟର ଚାଲିକି ସେକେଣ୍ଡ ପ୍ରାଇଜ୍ ନେଇକି ଆସିଲେ। ସେଇଟା ତ ବହୁତ ଖୁସିର କଥା କି ବୟସ ସୀମା ନଥାଏ। ଆମର 30 ଜଣ ପିଲା ଯାଇଥିଲେ, ସେ ଭିତରୁ 15 ଜଣ ଖଣ୍ଡେ ପିଲା ମେଡାଲ ଆଣିଲେ। ମ୍ୟାମ୍,
1: ଆପଣ କେଉଁ କେଉଁଠାରେ ଖେଳିଛନ୍ତି ଆଉ କ'ଣ କ'ଣ ସବୁ ଆପଣ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି?
0: ମୁଁ ନେଟବଲ୍ ଖେଳିଛି, ନ୍ୟାସନାଲ୍ ଖେଳିଛି, ପୁରସ୍କୃତ ବି ମଧ୍ୟ ହେଇଛି, ଆଉ ମୁଁ ଖୋଖୋ ଖେଳିଛି। ତାପରେ ବିପିଏଡ଼୍ କଲାବେଳେ ମୁଁ FM ୟୁନିଭର୍ସିଟି ଯେଉଁଟା ବାଲେଶ୍ୱର, ସେପଟରୁ ମୁଁ ଖେଳିଛି ମ୍ୟାଡ଼ାମ୍, ଅଲ୍ ଇଣ୍ଡିଆ ୟୁନିଭର୍ସିଟି ବି।
1: ଆପଣଙ୍କର ଏଇ ଖେଳକୁ ନେଇକି କ'ଣ ସ୍ୱପ୍ନ ରହିଛି?
0: ଖେଳକୁ ନେଇକି ମୋର ସ୍ୱପ୍ନ ଅଛି, ମୁଁ ଆଉ ମୋଠୁ ଶିକ୍ଷା ଛୁଆ ଲାଭ କରନ୍ତୁ, ଶିକ୍ଷା ଗ୍ରହଣ କରନ୍ତୁ, ସେ ଜାଣନ୍ତୁ ଖେଳ କ'ଣ। ଯେମିତିକି ଆମର ଏବେ ଅଛି ଆମର ରିଲାନ୍ସ, ଯାହା ବି ଆମର ସାଇ ସ୍ପୋର୍ଟ୍ସ ହଷ୍ଟେଲ୍ ଅଛି, ଯେଉଁ ଛୁଆ ଖେଳିବା ପାଇଁ ଚାହୁଁଛନ୍ତି ସେମାନେ ଇଣ୍ଟରଭ୍ୟୁ ଦେବେ, ଟ୍ରାଏଲ୍ ଦେବେ, ସିଲେକ୍ସନ୍ ହେବେ, ଭବିଷ୍ୟତରେ ଖେଳିପାରିବେ, ସେଇଟା ମୁଁ ସମସ୍ତଙ୍କୁ ଜଣାଇବା ପାଇଁ ଚାହେଁ।
1: ଖେଳ ଆପଣଙ୍କ ଜୀବନରେ କ'ଣ ସବୁ ପରିବର୍ତ୍ତନ ଆଣିଛି?
0: ଖେଳ ମୋ ଜୀବନରେ ବହୁତ କିଛି ପରିବର୍ତ୍ତନ ଆଣିଛି, ଯେମିତିକି ମୁଁ 10ଟା ଛୁଆଙ୍କୁ ଶିକ୍ଷା ଦେଇପାରୁଛି, ସେଇଟା ମୋ ଜୀବନର ଫାଷ୍ଟ ପରିବର୍ତ୍ତନ କି ମୁଁ ବହୁତ ଖୁସି ଲାଗେ ଯେ ମୁଁ କାହାଠୁ ଶିକ୍ଷା ଲାଭ କରିକି ମୁଁ ଆଉ 10 ଶିକ୍ଷା ଦେଉଛି ଖା ବୋଲି, ସେଇଟା ହେଲା ମୋର ସବୁଠୁ ବଡ଼ ପରିବର୍ତ୍ତନ ମ୍ୟାଡ଼ାମ୍। ଆଉ ମୁଁ ଖେଳ ପାଇଁ ହିଁ ଆଜିକି ଗୋଟେ ଟିଚର୍ ହେଇପାରିଛି।
1: ତେବେ ଆଜିର ଏହି ସାକ୍ଷାତକାରର ଶେଷ ପ୍ରଶ୍ନ, ଆମର ଯେଉଁ ଯୁବପିଢ଼ି ଆଜି ଆମକୁ ଶୁଣୁଛନ୍ତି, ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ମୁଁ ତ ତାଙ୍କୁ କହିବି, ମ୍ୟାମ୍ ଖେଳିବା ନିହାତି ଦରକାର, କାହିଁକି ନା ସେ ଖେଳ ହିଁ ଖେଳିଲେ ଜାଣିବେ କ'ଣ। ଖେଳ ଖେଳିଲେ ବହୁତ କିଛି ମିଳୁଛି, ଅଫିସିଆଲ ଯେଉଁଟାକି ଆମର ରେଫେରୀ ରୁହନ୍ତି, ଯେଉଁଟା ଖୋଖୋ, ବାସ୍କେଟବଲ୍, କ୍ରିକେଟ, ସେଇଥିରେ ବି ଗୋଟେ ଇନକମ୍ କରିହେବ। ତାପରେ ଖେଳ ଖେଳିକି ଆପଣ ଯଦି ଆଇ କାର୍ଡ଼ ବନେଇଲେ, ସେଇଥିରେ ଆପଣଙ୍କୁ ଚାକିରି ମିଳିବା ପାଇଁ ବହୁତ ସୁବିଧା। ସ୍ପୋର୍ଟସ୍ କୋଟା ଯେଉଁଟା କୁହନ୍ତି, ଯାହାରେ ସ୍ପୋର୍ଟସ୍ କୋଟାରେ ଆମର 5 mark, 10 mark ଯାହା ବି ମିଳେ, ସେଇଥିରେ ବି ଚାକିରି କରିବା ପାଇଁ ସୁବିଧା। ଖେଳ ଖେଳିଥିଲେ ସାର୍ଟିଫିକେଟ୍ ଯେଉଁଟା ଅଛି, ଆଉ ଛୁଆ ଖେଳିବା ତ ନିହାତି

0: ଦରକାର କାହିଁକି ନା ସେ ନ ଖେଳିଲେ ଜାଣିପାରିବିନି। ବହୁତ ଲାଭ ଯେଉଁଟା ଆମର ଟିଚର ଗୋଟେ ହେଇପାରିବେ, ରେଫେରୀ ହେଇପାରିବେ, କିଏ କ'ଣ ପାଇଁ ଡାକିଲେ ଯାଇପାରିବେ। ତ ଖେଳ ଖେଳିବା ନିହାତି ଦରକାର। ଖେଳ ଦ୍ୱାରା ନିଜ ପରିଚୟ ବି ବନେଇ ପାରିବେ, ସମସ୍ତେ ଜାଣିପାରିବେ କେମିତିକି। ଦେଖନ୍ତୁ ଡିଷ୍ଟ୍ରିକ୍ଟ ଖେଳିଲେ, ଓପନ୍ ଷ୍ଟେଟ୍ ଖେଳିଲେ ସମସ୍ତେ ଜାଣିଲେ କି ଏଇ ଡିଷ୍ଟ୍ରିକ୍ଟର ପିଲା ଏଇଟା ଖେଳିଛି ବୋଲିକି ଆମକୁ ଯେମିତି ଜାଣିବେ। ପୁଅ ଝିଅ ଖେଳିବେ କି ଯିଏ ବି ଖେଳନ୍ତୁ, ତାଙ୍କ ସାଙ୍ଗେ ସାଙ୍ଗେ ବାପା ମାଆ ବି ଜଣା ପଡ଼ିଯାଆନ୍ତି ଯେ ନା ତା ପୁଅ ଖେଳିଥିଲା ନା ତାଙ୍କ ଝିଅ ଖେଳିଥିଲେ ବୋଲି। ଏଇ ଜିନିଷକୁ ସବୁ ଛାଡ଼ିଦେଲେ ଆମର ସାମାଜିକ ତାପରେ ମାନସିକ ସ୍ୱାସ୍ଥ୍ୟ, ଖେଳ ଖେଳିକି ଶୃଙ୍ଖଳା ଆସିଥାଏ ଆଉ ସମ୍ପର୍କ ବଢ଼ିଥାଏ।
1: ବହୁତ ସୁନ୍ଦର କଥା କହିଲେ, ଖେଳ ଦ୍ୱାରା ଆମ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ, ଜୀବନରେ ଗୋଟେ ଶୃଙ୍ଖଳା ଆସିଥାଏ, ଗୋଟେ ନିୟମ ମାନି ଚଳିବାର ଗୋଟେ ଭାବନା ଆସିଥାଏ, ଆଉ ତା ଦ୍ୱାରା ଶାରୀରିକ ଆଉ ମାନସିକ ସ୍ୱାସ୍ଥ୍ୟରେ ତ ଅନେକ ପ୍ରଭାବ ପକାଇଥାଏ ଏହି ଖେଳ। ଖୁବ୍ ଖୁସି ଲାଗିଲା ଆପଣଙ୍କ ସହ କଥା ହେଇ। ଆଜିର ସାକ୍ଷାତକାରଟି ନିଶ୍ଚୟ ସମସ୍ତଙ୍କ ମନକୁ ଛୁଇଁ ପାରିଥିବ। ତେବେ ଆଶା କରୁଛୁ ଆଗାମୀ ଦିନରେ ନିଶ୍ଚୟ ଆପଣଙ୍କ ସହ ପୁଣି ଥରେ ଦେଖା ହେବୁ, ଆହୁରି ଅନେକ କଥା ହେବୁ।
0: ଆଜ୍ଞା ମ୍ୟାମ୍,
1: ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ଧନ୍ୟବାଦ,
0: ନମସ୍କାର।
1: ଭଉଣୀଙ୍କ ସହ କଥା ହୋଇ ତ ଭାରି ଭଲ ଲାଗିଲା, ଅନେକ କିଛି ଜାଣିବାକୁ ମିଳିଲା। ଆଶା କରୁଛି ତାଙ୍କ ଅନୁଭୂତି ଆମ ଯୁବ ଶ୍ରୋତାମାନଙ୍କ ପାଇଁ ପାଲଟି ଯାଇଥିବ ମାର୍ଗଦର୍ଶକ। ତେବେ ଚାଲନ୍ତୁ ନେଇଯିବା ଏକ ଛୋଟ ସଙ୍ଗୀତମୟ ବିରତି।

ତେବେ ଯୁବବନ୍ଧୁ, ସାକ୍ଷାତକାର ଗୀତ ଆଉ ଏତେସବୁ ତଥ୍ୟ ସୂଚନା ପରେ ସମୟ ହୋଇଗଲାଣି ଆଜିର କାର୍ଯ୍ୟକ୍ରମକୁ ଏଠାରେ ଶେଷ କରିବା ପାଇଁ, ଆପଣମାନଙ୍କଠାରୁ ବିଦାୟ ନେବା ପାଇଁ। ତେବେ ଖେଳ ଓ ଖେଳାଳି ସନ୍ଧ୍ୟାକୁ ଶେଷ କରିବା ପୂର୍ବରୁ ଆପଣମାନଙ୍କଠାରେ ଗୋଟିଏ ଛୋଟ ଅନୁରୋଧ ରହିଲା। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ମତାମତ ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ମତାମତ ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ, 8895994143। ତେବେ ପୁଣି ଥରେ ଦେଖା ହେବା ଆଉ ଏକ ସନ୍ଧ୍ୟାରେ କିଛି ନୂଆ ତଥ୍ୟ ସୂଚନା ଆଉ ମନୋରଞ୍ଜନ ସାଥିରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣମାନଙ୍କ ପ୍ରିୟ ଯୁବାସାଥୀ ଶେଫାଳିକୁ। ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ନମସ୍କାର।

0: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ସମ୍ବାଦ ଏବଂ ପରେ ଇଂରାଜୀରେ ସମ୍ବାଦ। କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ପ୍ରିୟଙ୍କା ଅରୋଡା। केंद्रीय मंत्रिमंडल ने विमानन ईंधन की कीमतों को स्थिर रखने के लिए तेल विपणन कंपनियों को 10,000

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: आकाशवाणी एट 90 90 साल की आवाज दिल से दिल तक नॉन स्टॉप धमाल। पुरानी यादें नया जोश है, देश का रेडियो अब भी बॉस है। आकाशवाणी के गौरवमयी 90 साल।

ଆକାଶବାଣୀ ଭବାନୀ ପାଟଣା, ଏଇଠି ଆପଣଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ପ୍ରଥମେ ଚଳିତ ଅଧିବେଶନର ଆଜି ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, 7:25 ଜିଲ୍ଲା ହଲଚାଲ କ୍ରମରେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ କାର୍ଯ୍ୟକ୍ରମ ଦ୍ୱାରା ରିଲିକରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ପ୍ରିୟ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। ରାତି 8:00 ଗୀତ ଗଜଲର କାର୍ଯ୍ୟକ୍ରମ, ଏକ କ୍ରମେ ଶୁଣିବେ କେତୋଟି ଗଜଲ ଶିଳ୍ପୀ ମେହେନ୍ଦି ହାସନ। 8:15 ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରିବୁ କେତୋଟି କଳାହାଣ୍ଡିଆ ଗୀତ। 8:30 ସ୍ପୋର୍ଟସ୍ ସ୍କାନ୍, 9:15 ସ୍ପଟ୍ଲାଇଟ୍ ଏବଂ 9:30 ଚର୍ଚ୍ଚା କା ବିଷୟ କାର୍ଯ୍ୟକ୍ରମ ସବୁ ରେଲିକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଅନୁରୋଧରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ 10:00। 10:30 ପଣ୍ଡିତ ଶିବରାମ ତିୱାରୀଙ୍କ ଶାସ୍ତ୍ରୀୟ ଗାୟନ ରାଗ ଶଙ୍କରା। 11:10 କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରେଲିକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମରେ ଆସନ୍ତାକାଲି ଗୁରୁବାର 6:10 ପ୍ରଚାର କରିବୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ଶିଳ୍ପୀମାନେ ହେଲେ ଯୁଗଳ କିଶୋର ପାତ୍ର, ଭୁବନେଶ୍ୱରୀ ମିଶ୍ର, ଧନଞ୍ଜୟ ଶତପଥୀ, ଉମା ମହେଶ୍ୱରୀ ପଟ୍ଟନାୟକ ଏବଂ ପଙ୍କଜ ବେହେରା। କାର୍ଯ୍ୟକ୍ରମ ଚେତନ ଚିନ୍ତନ ଶୁଣିବେ 6:30। ନିବେଦନ କରିବେ ସଚ୍ଚିଦାନନ୍ଦ ମଲ୍ଲିକ। ଅତିବେଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ ଭାଗବତ ଶୁଣିବେ 6:35। ଓଡ଼ିଆରେ ଆଲୋଚନା କ୍ରମରେ ଶୁଣିବେ କହିବ ନାହିଁ କହିଲେ ଘର ରହିବ ନାହିଁ, ଆଲୋଚନା କରିବେ ବାବାଜୀ ପଟ୍ଟନାୟକ 7:25। 7:40 ଚାଷର କଥା ଗୀତ ଗୀତାଞ୍ଜଳିରେ ଶୁଣିବେ ଆଲବମ୍ର କେତୋଟି ଭକ୍ତି ଗୀତ 7:45। 8:30 ପ୍ରଚାର କରିବୁ ସଙ୍ଗୀତ ଲହରୀ। କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ମହାକାବ୍ୟ ବୈଦେଶୀ ବଳେଶ୍ୱର ସଙ୍ଗୀତାତ୍ମକ ପରିବେଷଣ 8:45। 9:00 ଓଡ଼ିଆ କଥାଚିତ୍ରର ଗୀତ, ହିନ୍ଦୀ କଥାଚିତ୍ରରେ ଗୀତ ଶୁଣିବେ 9:30। ପ୍ରଚାର କରିବ ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା 10:10। ଦିନ 12:00 ପ୍ରଚାର କରିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ, ସୁଗମ ସଙ୍ଗୀତ 12:30। ଚାଷର କଥା 1:20। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତି ରୂପରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ 1:20। 2:45 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେକରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପୁଣେରେ ବିଜ୍ଞାନ ପତ୍ରିକା ବିଜ୍ଞାନିକା ଅପରାହ୍ନ 5:30 ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ କାର୍ଯ୍ୟକ୍ରମ ଦ୍ୱାରା ଲିଖି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ ଶୁଣିବେ ରାତି 7:30। ରାତି 8:00 ଦେଶ ବନ୍ଦନା, ରାତି 8:15 ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ସାଧନା ସରଗମ, ଅନୁପ ଚଲୋଟା ଏବଂ ମାଷ୍ଟର ଶ୍ୟାମ। ସ୍ପୋର୍ଟସ୍ ସ୍କାନ୍ ରାତି 8:30, ସ୍ପଟଲାଇଟ୍ ରାତି 9:16 ଏବଂ ରାତି 9:30 ଅଖିଳ ଭାରତୀୟ ଲୋକଗୀତ ଓ ଆଞ୍ଚଳିକ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ସବୁ ରିଲେକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଉସ୍ତାଦ ସୁଲତାନ ଖାଁ ପରିବେଷଣ କରିଥିବା ସାରଙ୍ଗୀ ବାଦନ ଶୁଣିବେ ରାତି 10:30। ଶିଳ୍ପୀ ପରିବେଷଣ କରିବେ ରାଗ ମାଲକୌନ୍ସ। ରାତି 11:10 କେନ୍ଦ୍ର ସରକାରଙ୍କ ଦ୍ୱାଦଶ ବର୍ଷ ପୂର୍ତ୍ତି ଅବସରରେ ଆମର ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲେକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି, ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ତେଣୁ ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତର ରକ୍ଷା ପାଇବା ପାଇଁ ଆସନ୍ତୁ ସଚେତନ ହେବା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷଣ ଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯେମିତି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ, ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଜମାରୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ିରେ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପ୍ରାଣୀ ଓ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ, ସେମାନଙ୍କୁ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା। କିଛି କ୍ଷଣ ମଧ୍ୟରେ ରିଲେକରି ଶୁଣାଉଛୁ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ହେଲା ଭିତ୍ତିଭୂମି, ଯୋଉଟାକି ଆମେ ଗୋଟେ ବସ୍ତି ଘର ଏରିଆ କଥା କୁହନ୍ତୁ, ଡ୍ରେନ ସ୍ୱେରେଜ ଏସବୁ ସିଷ୍ଟମେଟିକ ରଖିବ, ନହେଲେ ଯୋଉ ସଲିଡ ଗାର୍ବେଜ ସେପଟି ରାସ୍ତା ଅବରୋଧ କରିଦବ, ପାର୍କ ତାକୁ ବି ସେ ନଷ୍ଟ କରିଦବ, ଯାଇପାରିବନି, ବ୍ଲକେଜ ହେଇଯିବ, ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତୃତୀୟରେ ଗାର୍ବେଜ କ୍ଲିନେସ କିମ୍ବା ବେନିଫିଟ ଆମେ ଦେଖିବା ଯଦି ପଲ୍ୟୁସନ, ସ୍ୱଚ୍ଛ ପରିବେଶ ପାଇବା, ଆଧୁନିକ ଉପାୟରେ ଭୂମିର ଗର୍ତ୍ତକୁ ପୂରଣ କରିବା, ଯୋଉଟା ଖାଲ ଫାଲ ଥିବ ତାକୁ ଠିକ୍ସେ ପୂରଣ କରିବା, ଯୋଉଟା ରିସାଇକ୍ଲିଂ ହେଇପାରିବ, ଯୋଉ ବର୍ଜ୍ୟବସ୍ତୁ ଏ ପ୍ଲାଷ୍ଟିକ ବୋତଲ ଅନ୍ୟାନ୍ୟ ଜିନିଷ ସବୁ ରିସାଇକ୍ଲିଂ ହେଉଛି, ତାକୁ ରିସାଇକ୍ଲିଂ କରିବା ଏବଂ କମ୍ପୋଷ୍ଟ ରେ ପରିଣତ କରିବା, ଯୋଉ ଗାର୍ବେଜ ଗୁଡା କମ୍ପୋଷ୍ଟ କିମ୍ବା ଖତରେ ପରିଣତ ହେଇପାରିବ ତାକୁ ଖତରେ ପରିଣତ କରିବା, ଯାହାଦ୍ୱାରା କଣ ହବ ଯେ ଦୁର୍ଗନ୍ଧ ହବନି, ପରିବେଶ ସ୍ୱଚ୍ଛ ରହିବ। ତେବେ ଏଇଠି କଣ ଉପାୟ ସବୁ ଅଛି ଆମେ ଦେଖିବା, ଉପାୟ ଦେଖିବା ପ୍ରଥମେ ଯେ ସହରାଞ୍ଚଳରେ ଆଧୁନିକ ଆଉ ଉଚ୍ଚମାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦି ତିନିଟା ପଦ୍ଧତି କଥା ମୁଁ କହିବି। ପ୍ରଥମ କଥା ହେଲା ଏ ବର୍ଜ୍ୟବସ୍ତୁ ସଂଗ୍ରହ ସମୟରେ ତାକୁ ବିଭକ୍ତିକରଣ କରିଦେବା, କେମିତି ଯେ ବାୟୋଡିଗ୍ରେଡେବୁଲ ଯୋଉଟା ସବୁ ଅଲଗା ହେଇପାରିବ, ରିସାଇକ୍ଲେବୁଲ ଯୋଉଟା ରିସାଇକ୍ଲିଂ କରିହବ, ଏବଂ ହାଜାରସ କାଟାଗୋରି, ହାଜାରସ ମାନେ ଯୋଉ କାଚ ଅନ୍ୟାନ୍ୟ ଜିନିଷ ସବୁ ହାଜାରସ ଯୋଉଟାକି କ୍ଷତି ପହଞ୍ଚେଇବ ସବୁ ଅଲଗା ଅଲଗା କରିଦେବା। ଦ୍ୱିତୀୟ ହେଲା ଯୋଉ ଏରିଆରେ ଆମେ ରହୁଛନ୍ତି ବସବାସ କରିକିରି, ଗୋଟେ ସମାଜ କହୁ କି ଗୋଟେ କମ୍ୟୁନିଟି କହୁ କି ଗୋଟେ ଆପାର୍ଟମେଣ୍ଟ ହେଇଛି, ମନେକରନ୍ତୁ 200-300 ୟୁନିଟ ଘର ଅଛି, ସେଇ ଯୋଉ କମ୍ୟୁନିଟି ସେମାନେ କରିଛନ୍ତି, ସୋସାଇଟି କରିଛନ୍ତି, ଆପାର୍ଟମେଣ୍ଟ କଥା କହୁ, ଆମ ଭିତରେ କେବଳ ଖାଲି ଯେ ମ୍ୟୁନିସିପାଲିଟି କି କର୍ପୋରେସନ ଆସିବ ସବୁ ଅଳିଆ ଉଠେଇବ ଏଟା ଚିନ୍ତା କରିବା ଉଚିତ ନୁହେଁ। ତେଣୁ ଏଇ ମ୍ୟୁନିସିପାଲିଟି ଉପରେ ନିର୍ଭର ନ କରି କିପରି କମ୍ପୋଷ୍ଟରେ ପରିଣତ କରିହେବ, ଯୋଉ ଗାର୍ବେଜ ଗୁଡା ଆମେ କମ୍ପୋଷ୍ଟରେ କରିପାରିବା, ତାକୁ ସାର ହିସାବରେ ଆମେ ୟୁଜ୍ କରିପାରିବା, ଫୁଲକୁଣ୍ଡ ଅନ୍ୟାନ୍ୟ ଜିନିଷରେ ବ୍ୟବହାର କରିପାରିବା, ତାର ବି ସଦୁପଯୋଗ କରିବା ଉଚିତ। ତାପରେ ଅଳିଆ ବା ଗାର୍ବେଜକୁ ପ୍ରକ୍ରିୟାକରଣ କରାଯିବ, ଆଜିକାଲି ତ ବହୁତ ପ୍ରକାର ମଡର୍ଣ୍ଣ ଟେକ୍ନୋଲୋଜି ବାହାରିଲାଣି ଯୋଉଟାକି ପ୍ରକ୍ରିୟାକରଣ କରିହଉଛି, ଗାର୍ବେଜକୁ ପ୍ରକ୍ରିୟାକରଣ କରି ବାୟୋ ସିଏନ୍ଜି ବା ବାୟୋଗ୍ୟାସ ପ୍ଲାଣ୍ଟରେ ବ୍ୟବହାର ହେଇପାରୁଛି, ଆମେ କହିପାରିବା ଯେ ରିନ୍ୟୁଏବୁଲ ଏନର୍ଜି ଜେନେରେସନ ହେଇପାରୁଛି, ସେଟା ବି ଆମେ ୟୁଜ୍ କରିପାରିବା। କେନ୍ଦ୍ର ସରକାରଙ୍କର ସଂସ୍ଥା ଗୋଟେ ଫ୍ଲାଗସିପ୍ ଅଛି, ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅଛି, ତାର ବି ଆମେ ସାହାଯ୍ୟ ନେଇପାରିବା, ଯୋଉଟାକି ସହର ସ୍ୱଚ୍ଛ ରହିବ ଏବଂ ୱେଷ୍ଟ ମ୍ୟାନେଜମେଣ୍ଟ ମଧ୍ୟ ହେଇପାରିବ। ଆଉ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ସିପିସିବି ଯୋଉଟାକୁ ଆମେ କହୁଛନ୍ତି, ତାକୁ ମଧ୍ୟ ଆମେ ତାଙ୍କ ସାହାଯ୍ୟ ନେଇପାରିବା, ସେ ଆମକୁ ଗାଇଡଲାଇନ ଦେଇପାରିବେ କେମିତି ସ୍ୱଚ୍ଛ ରହିବା, କଣ ପଦ୍ଧତି ସେମାନେ ବି ଆମକୁ ଗାଇଡ କରିପାରିବେ। ତେବେ ଆମେ ମୋଟାମୋଟି ପୁରା କହିପାରିବା ଯେ ସ୍ୱଚ୍ଛତା ଯଦି ସହରରେ ବଜାୟ ରହିବ, ବର୍ଜ୍ୟବସ୍ତୁ ପରିଚାଳନା ଯଦି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବରେ ହବ, ତେଣୁ ଆମେ ରୋଗ ସଂକ୍ରମଣ ରକ୍ଷା ପାଇବା, ଦୁର୍ଗନ୍ଧ ନିୟନ୍ତ୍ରଣକୁ ଆଣିପାରିବା, ସ୍ଥାନୀୟ ପ୍ରଦୂଷଣ ରଖିପାରିବା, ରାସ୍ତାଘାଟ ମୁକ୍ତ, ୱାଟର ବ୍ଲକିଂ ରଖିପାରିବା, ବାୟୁର ମାନ ମଧ୍ୟ ଆମେ ବୃଦ୍ଧି କରିପାରିବା। ତେବେ ଆ ପାଇଁ ଦରକାର କଣ, ଲୋକମାନଙ୍କର ପବ୍ଲିକ ଆୱାରନେସ, ବହୁତ ଲୋକ ଜାଣନ୍ତିନି, ଯାଉଛନ୍ତି ଯୋଉଠି ଇଚ୍ଛା ସେଇଠି ପକେଇ ଦଉଛନ୍ତି, ଯୋଉଠି ଇଚ୍ଛା ସେଇଠି ସେମାନେ କିଛି ଶୃଙ୍ଖଳିତ ଭାବରେ ନ ଭାବିକିରି ତାଙ୍କ ହିସାବରେ ତାଙ୍କ ସୁବିଧାରେ ସେମାନେ କାମ କରୁଛନ୍ତି, ଯୋଉଟାକି ପବ୍ଲିକ ସଚେତନତା ଗୋଟେ ବଡ ଜିନିଷ, ଏବଂ ସେମାନଙ୍କୁ ସରକାରଙ୍କ ତରଫରୁ ହଉ କି କମ୍ୟୁନିଟି ତରଫରୁ ହଉ, ଆମେ ତାକୁ ଭଲଣ୍ଟିୟରଲି ଏଜୁକେଟ ଶିକ୍ଷା ଦେଲେ ସେମାନଙ୍କୁ ବତେଇବା, ଏଇଟା କଲେ ଏଇଟା ଠିକ ହବନି, ଏଇଟା ଏମିତି କରନ୍ତୁ, ତାଦ୍ୱାରା ସେମାନେ ହୁଏତ ସଚେତନ ହେବେ ଏବଂ ସେମାନେ ଏଗେନ୍ ଏଗେନ୍ ସେଇ ଭୁଲଟାକୁ ଆଉ କରିବେନି। ତେବେ ଆମେ ସଠିକ ବର୍ଜ୍ୟବସ୍ତୁ ପରିଚାଳନା ପରିବେଶକୁ ସୁରକ୍ଷିତ ରଖିବ, ସାଧାରଣ ସ୍ୱାସ୍ଥ୍ୟ ଓ ଜନଜୀବନ ସୁରକ୍ଷିତ ରହିଲେ ଅର୍ଥନୀତି ପ୍ରଗତିରେ ମଧ୍ୟ ସାହାଯ୍ୟ କରିବ। ତେଣୁ ମୁଁ କହିବି ଯେ ସବୁ ହିତାଧିକାରୀ ଖାଲି ଯେ ଗଭର୍ଣ୍ଣମେଣ୍ଟ କରିବ କି ମ୍ୟୁନିସିପାଲିଟି କରିବ ସେୟା ନୁହେଁ, ସରକାରଙ୍କ ସହିତ ପ୍ରତ୍ୟେକ ବ୍ୟବସାୟ ଅନୁଷ୍ଠାନ ହଉ, ରେସିଡେଣ୍ଟ ଯୋଉମାନେ ରହୁଛନ୍ତି, ଅଧିବାସୀ ହୁଅନ୍ତୁ, ସମସ୍ତଙ୍କର କର୍ତ୍ତବ୍ୟ ସହରକୁ କ୍ଲିନ୍ ରଖିବା, ସ୍ୱଚ୍ଛ ରଖିବା, ତେଣୁ ସମସ୍ତେ ସାହାଯ୍ୟରେ ହାତ ବଢେଇବା ଉଚିତ। ଏବଂ ନୂଆ ଯୋଉ ଇନୋଭେଟିଭ ସଲ୍ୟୁସନ ସବୁ ଆଜିକାଲି ବାହାରିଲାଣି, ଗଭର୍ଣ୍ଣମେଣ୍ଟର ବିଭିନ୍ନ ପ୍ରକାର ପ୍ରକ୍ରିୟାକରଣ ବାହାରିଲାଣି, ତାକୁ ୟୁଜ୍ କରି ନୂତନ କୌଶଳକୁ ଆଦିରି ରିସାଇକ୍ଲିଂ କରି, ଯେମିତି ୱେଷ୍ଟ ଯୋଉ ଗାର୍ବେଜ ରହୁଛି କି ଯୋଉ ବର୍ଜ୍ୟବସ୍ତୁ ଆମର ରହୁଛି, ତାକୁ ୱେଷ୍ଟକୁ ଭାଲ୍ୟୁବୁଲ ରିସୋର୍ସେସକୁ ଯଦି ଆମେ ତାକୁ ପରିଣତ କରିପାରିବା, ୱେଷ୍ଟରୁ କିଛି ଗୋଟେ ଭଲ ୟୁଜେବୁଲ ଜିନିଷ ଆମେ ତିଆରି କରିପାରିବା କି ବ୍ୟବହାର କଲା ଭଳିଆ ଜିନିଷ ଆମେ କରିପାରିବା, ତାହେଲେ ନିଶ୍ଚିତ ଭାବରେ ଏଇ ବର୍ଜ୍ୟବସ୍ତୁ ପରିଚାଳନା ଆମର ସକ୍ସେସ ହବ।

0: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ଆଲୋଚନା ସହରୀ ସ୍ୱଚ୍ଛତା ବଜାୟ ରଖିବାରେ ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଏ ସମ୍ପର୍କରେ ଆଲୋଚନା କରୁଥିଲେ ରୁଚିର କୁମାର ପାଣିଗ୍ରାହୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ଷ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା 5 ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ଗ୍ରୀନ୍ ଫିଲ୍ଡ କୋଷ୍ଟାଲ ହାଇୱେ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। 163 କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 8,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବୃହତ୍ ପ୍ରକଳ୍ପକୁ 2 ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ରାମେଶ୍ୱରଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ 79 କିଲୋମିଟର ସଡ଼କ ପଥକୁ 4 ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ କାକଟପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ 80 କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ 2 ବିଶିଷ୍ଟ ସଡ଼କ ପଥ ଭାବେ ନିର୍ମାଣ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
1: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହୈ ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହୈ ଫିଶିଂ ହୋ, ପାନ କି ଖେତି ହୋ, ଧାନ କି ଖେତି ହୋ, କଇ ତରହ କେ ଇକୋନୋମିକ ଆକ୍ଟିଭିଟିଜ ହୈ ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହୈ ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ, ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହୈ। ତୋ ଇସ ଡିମାଣ୍ଡ କୋ ଆଜ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ନେ କ୍ୟାବିନେଟ ମେ ଆପ୍ରୁଭ କିଆ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥା ସୁଦୃଢ଼ ହେବା ସହ ପର୍ଯ୍ୟଟନ, ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୀଳ ଅର୍ଥନୀତି ଏବଂ ଶିଳ୍ପାୟନକୁ ଏହା ଗତିଶୀଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ଆର୍ଥିକ ପ୍ରଗତି, ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ETF ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିଭାଗର ମୁଖ୍ୟ ଡକ୍ଟର କୃଷ୍ଣ ସ୍ୱରୂପ ଭସ୍ସା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ସା ଆଶାବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ UAEର ପ୍ରତିନିଧିଗଣ ଯୋଗଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି।

0: ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା ପାଞ୍ଚଟି ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ, ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବର୍ତ୍ତମାନର ଆଧୁନିକ ଯୁଗରେ ସହରୀକରଣ ଏବଂ ଶିଳ୍ପାୟନ ବୃଦ୍ଧି ପାଉଛି, ଏହା ସହିତ ମଧ୍ୟ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସାଇକେଲ ଚାଳନାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ 2018 ଜୁନ୍ ମାସ 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଟ୍ରାଫିକ୍ ସମସ୍ୟା ଭଳି ଆହ୍ୱାନକୁ ପ୍ରତିହତ କରିବା ଏବଂ ସାଇକେଲକୁ ଏକ ସ୍ୱଚ୍ଛ ଓ ସବୁଜ ପରିବହନ ମାଧ୍ୟମରେ ଆପଣାଇବାକୁ ଏହି ବାର୍ତ୍ତା ପ୍ରତିଫଳନ କରୁଛି। ଅନ୍ୟ ପ୍ରକାରେ କହିଲେ, ସାଇକେଲ କେବଳ ଏକ ପରିବହନର ମାଧ୍ୟମ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ତଥା ସରଳ ଜୀବନଯାପନର ଏକ ପ୍ରତୀକ ବୋଲି କୁହାଯାଇପାରିବ। ନିୟମିତ ସାଇକେଲ ଚାଳନା ଦ୍ୱାରା ହୃଦ୍ରୋଗ, ମଧୁମେହ, ମେଦବହୁଳତା ଏବଂ ମାନସିକ ଚାପ ଭଳି ସମସ୍ୟାକୁ ହ୍ରାସ କରାଯାଇପାରିବ। ସୁସ୍ଥ ଜୀବନଶୈଳୀ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ। ସାଇକେଲ ପାଇଁ କୌଣସି ଇନ୍ଧନର ଆବଶ୍ୟକତା ପଡ଼ୁନଥିବାରୁ ଅଙ୍ଗାରକାମ୍ଳ ନିର୍ଗମନର ଆଶଙ୍କା ନଥାଏ, ଫଳରେ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ନ ହୋଇ ଏକ ସ୍ୱଚ୍ଛ ପରିବେଶ ବିକାଶ ସମ୍ଭବ ହୋଇପାରିବ। ଅତି କମ୍ ଖର୍ଚ୍ଚରେ ଯାତାୟାତର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ମଧ୍ୟ ହୋଇପାରିବ। ସାଇକେଲ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ସମାଜରେ ଆର୍ଥିକ ତଥା ଲିଙ୍ଗଗତ ଅସମାନତାକୁ ଏହା ଦୂର କରି ସମାଜର ବିଭିନ୍ନ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧିବାର ମଧ୍ୟ ସାଇକେଲ ଏକ ଶ୍ରେଷ୍ଠ ମାଧ୍ୟମ ହୋଇପାରିବ। ଭାରତରେ ଦୈନନ୍ଦିନ ଜୀବନରେ ସାଇକେଲକୁ ପରିବହନର ଏକ ମାଧ୍ୟମ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। 2024 ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୁସ୍ଥ ଭାରତ ଅଭିଯାନ ଅଧୀନରେ ସଣ୍ଡେ ଅନ୍ ସାଇକେଲ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରାଯାଇ ଆସୁଛି। ସପ୍ତାହର ଛୁଟି ଦିନକୁ ସ୍ୱାସ୍ଥ୍ୟ ଓ ପ୍ରକୃତି ପାଇଁ ପ୍ରଦାନ ସ୍ୱରୂପ ସଚେତନତା କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଏବେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ସାଇକେଲ ବ୍ୟବହାର ବୃଦ୍ଧି ପାଇବା ସହ ଏହାର ଉତ୍ପାଦନ ତଥା ବିକ୍ରି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ଅଭିଯାନ ଅଧୀନରେ ପ୍ରତ୍ୟେକ ରବିବାର ଦେଶର ବିଭିନ୍ନ ସହରରେ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ସାଇକେଲ ର୍ୟାଲିର ଆୟୋଜନ କରାଯାଉଛି। ଏହାର ଫଳସ୍ୱରୂପ ସମାଜରେ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ରହିବା ସଂସ୍କୃତି ସୁଦୃଢ଼ ହେଉଛି। ଜନସାଧାରଣଙ୍କର ପରିବେଶ ପ୍ରତି ଦାୟିତ୍ୱବୋଧତା ବୃଦ୍ଧି ପାଇବା ସହ ସାମୂହିକ ଏକତା ଏବଂ ସାମାଜିକ ସହଯୋଗ ଅଧିକ ସଶକ୍ତ ହୋଇପାରୁଛି। ଦେଶର ଯୁବବର୍ଗ ଏହାଦ୍ୱାରା ପ୍ରୋତ୍ସାହିତ ହେବା ସହ କ୍ରୀଡ଼ା କ୍ଷେତ୍ର ଏବଂ ସୁସ୍ଥ ଅଭ୍ୟାସକୁ ଆପଣାଇ ପାରୁଛନ୍ତି। ଅନ୍ୟ କେତେକ ପଦକ୍ଷେପ ମଧ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ମାର୍ଟ ସିଟି ମିଶନ ଅଧୀନରେ 100 ଅଧିକ ସହରର ସାଇକେଲ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସହରଗୁଡ଼ିକରେ ସାଇକେଲ ଚଳାଇବା ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ରାସ୍ତା ପ୍ରସ୍ତୁତ ହୋଇଛି। ମୋବାଇଲ୍ ଆପ୍ ଆଧାରିତ ସାଇକେଲ ସେୟାରିଂ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ବୈଦ୍ୟୁତିକ ସାଇକେଲ ତଥା ନିରନ୍ତର ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ତ୍ରୀ ନାମରେ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀକୁ ବୈଦ୍ୟୁତିକ ପରିବହନ ସାଇକେଲ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସେମାନଙ୍କର ଶାରୀରିକ ପରିଶ୍ରମ ହ୍ରାସ ପାଇବା ସହ ବ୍ୟବସାୟ ଓ ଜୀବିକା ସହଜ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସାଇକେଲ ପରିଷଦ ଗଠନ କରାଯାଇଛି। ଦେଶରେ ହାଲୁକା, ସ୍ମାର୍ଟ ଏବଂ ଅନ୍ତର୍ଜାତୀୟ ସ୍ତରର ସାଇକେଲ ତଥା ଇ ସାଇକେଲ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପରିଷଦ ଗଠନର ମୂଳ ଲକ୍ଷ୍ୟ। ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱ ବଜାରରେ ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ସୁସ୍ଥତା ଏବଂ ସ୍ୱଚ୍ଛ ପୃଥିବୀ ସୃଷ୍ଟି ଦିଗରେ ସାଇକେଲ ଚାଳନା ଏକ ଦୃଢ଼ ପଦକ୍ଷେପ। ଆସନ୍ତୁ ଏହାକୁ ଆପଣାଇବା ଏବଂ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ କରିବା ପାଇଁ ସଂକଳ୍ପବଦ୍ଧ ହେବା।

ଏତେବେଳେ ଯାଏଁ ଆକାଶବାଣୀ କଟକରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର, ବିପର୍ଯ୍ୟୟ ପରିଚାଳନା ବିପଦ କମ୍ କରିବା ଲାଗି ପୁରୀନ ମୂଲ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ଓଡ଼ିଶା ରାମେଶ୍ୱରମ୍ ପାରାଦ୍ୱୀପ ତକ ପାଖାପାଖି 160 କିଲୋମିଟର ନୂଆ କୋଷ୍ଟାଲ ହାଇୱେ ତିଆରି ଲାଗି ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ଦିଆଗଲା ଜାତୀୟ ପଞ୍ଚାୟତ ପୁରସ୍କାର। ପୁରସ୍କାର ପାଇଲେ ଓଡ଼ିଶାର 5ଟା ପଞ୍ଚାୟତ ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା କାଲି ପହଞ୍ଚିବା କେରଳ। ଭାରତୀୟ ପାଣିପାଗ ବିଭାଗର ସୂଚନା। ଏଥର ପୁରା ଖବର, ବିପର୍ଯ୍ୟୟ ପରିଚାଳନା ବିପଦ କମ୍ କରିବା ଲାଗି ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆନୁଷ୍ଠାନ ମୂଳ ହୋଇଛି। ଏଥି ଭାରତ ସହିତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଆଉ ୟୁଏଇର ପ୍ରତିନିଧିମାନେ ଯୋଗ ଦେଇଛନ୍। ଶୁକ୍ରବାର ତକ ହେବାରକେ ଥିବା ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପହିଲା ଦିନ ଆଜି 6ଟା ବୈଷୟିକ ଅଧିବେଶନଟି ଆଲୋଚନା ହେବାର ଲାଗି ଧାରିଛି। ଉଦ୍ଘାଟନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଉ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟିର ବୈଠକଟି ଓଡ଼ିଶାର ରାମେଶ୍ୱରମ୍ ପାରାଦ୍ୱୀପ ତକ ପାଖାପାଖି 160 କିଲୋମିଟର ନୂଆ କୋଷ୍ଟାଲ ହାଇୱେ ନିର୍ମାଣକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମଟି ସୂଚନା ଦେଇକରି କହିଛନ୍ତି ଇ ହାଇୱେ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଆଉ ଜଗତସିଂହପୁର ଜିଲ୍ଲା ଦେଇକରି ଯିବା। ଇ ପ୍ରକଳ୍ପ ଲାଗି ମୋଟ 8,300 କୋଟି ଏତକ ଟଙ୍କା ଖର୍ଚ୍ଚ ହେବା।
1: आज माननीय प्रधानमंत्री श्री नरेंद्र मोदी जी की अध्यक्षता में कैबिनेट में बहुत बड़े महत्वपूर्ण फैसले लिए गए हैं। 6 बड़े फैसले लिए गए हैं। ओडिशा में कोस्टल हाईवे का ग्रीन फील्ड

0: तो हेल्पलाइन नंबर 1500 आर जातीय आईन सेवा प्राधिकरण पोर्टाल थी पोक्सो आईन अधिनियम उपरे आलोचना हिचे शिविर थी जिला आईन सेवा प्राधिकरण सचिवंकर सहित स्थानीय सरपंच आर सेवाश्रम अध्यक्ष प्रमुख उपस्थित थिले। संबलपुर जिला क्रीड़ार विकास और कबाडी खेल के लोकप्रिय करबा लगे आयबा कालठन संबलपुर कबाडी कप मूल हवा संबलपुर हेबर के सर्वभारतीय प्रतियोगिता थी देशर बछा बछा 10 दल भाग नहीं फिर दिन ऊपर बेला 5 बजे डेरी राति तक मैच चलवा स्थानीय खिलाड़ी मैंने जातीय दल आउ प्रो कबाडी थी ठान पायबार लगे इटा गोटे भल सुजोग आए बोली आयोजकों तरफ कहुचे आयबा 6 दिन मुख्यमंत्री मोहन चरण माझी इति सामिल हेबार लगे संबलपुर आसवार कार्यक्रम रही। ଝାରସୁଗୁଡ଼ା ଜିଲ୍ଲା ସଂସ୍କୃତି ଭବନରେ ଥିବା ଜିଲ୍ଲା ଗ୍ରନ୍ଥାଗାର ପରିସରନୁ ସୁଭଦ୍ରା ଶକ୍ତି କେଫେ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏତାର ଉଦ୍ଘାଟନ କରିଛନ୍। ମହିଳାମାନଙ୍କୁ ସ୍ୱାବଲମ୍ବୀ କରବାର ଦିଗେ ଏଇଟା ଗୋଟିଏ ବର୍କସ୍ ଜରିଆ ବୋଲି ଜିଲ୍ଲାପାଳ କହିଛନ୍। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବାକାଲ କେରଲମ୍ ପହଞ୍ଚିବା ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି କମିଯାଇଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏଲିନୋର ପ୍ରଭାବଟି ମୌସୁମୀ ବର୍ଷା କମ୍ ହୋଇପାରେ। ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ କମ୍ ବର୍ଷା ହେବାର ସମ୍ଭାବନା ରହିଛି।
1: ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ରୁ ସେପ୍ଟେମ୍ବର ମାସ କଥା ଆମେ ପୂର୍ବାନୁମାନ ବର୍ତ୍ତମାନ କରିଛୁ, ପରେ ପୁଣି ପୂର୍ବାନୁମାନ ଦିଆଯିବ ପ୍ରତ୍ୟେକ ମାସ ଭିତରେ। ସାଧାରଣତଃ ଯେତିକି ବର୍ଷା ହୋଇଥାଏ ଭାରତବର୍ଷରେ ତାଠୁ କମ୍ ବର୍ଷା ହେବ, ତାକୁ ବିଲୋ ନର୍ମାଲ କାଟେଗୋରି କୁହାଯାଉଛି। ପରିମାଣାତ୍ମକ ଭାବରେ ଆମେ କହିଛୁ ଯେ 90% ବର୍ଷା ହେବାର ସମ୍ଭାବନା ରହିଛି।
0: ଆଇବା 24 ଘଣ୍ଟା ଭିତରେ ବିଜୁଳି ଆର ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରକାଏ ବିପର୍ଯ୍ୟୟ ପରିଚାଳନା ବିପଦ କମ୍ କରିବା ଲାଗି ପୁରୀନ ମୂଲ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ଓଡ଼ିଶାର ରାମେଶ୍ୱରନୁ ପାରାଦୀପ ତକ ପାଖାପାଖି 160 କିଲୋମିଟର ନୂଆ କୋଷ୍ଟାଲ ହାଇୱେ ତିଆରି ଲାଗି ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ଦିଆଗଲା ଜାତୀୟ ପଞ୍ଚାୟତ ପୁରସ୍କାର। ପୁରସ୍କାର ପାଇଲେ ଓଡ଼ିଶାର 5 ପଞ୍ଚାୟତ ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବାକାଲ ପହଞ୍ଚିବା କେରଲମ୍। ଭାରତୀୟ ପାଣିପାଗ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ആകാശവാണി.
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍. ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ. କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର. ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ. ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି. କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି. ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଏଟିଏଫ୍ ମୂଲ୍ୟରେ ଅସ୍ଥିରତା ଲାଗି ରହିଥିଲା. ଏଟିଏଫ୍ ମୂଲ୍ୟ ନିର୍ଦ୍ଧାରଣକୁ ସହଜ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ. ନୂଆଦିଲ୍ଲୀରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି, ଏହା ଏକ ଆତ୍ମନିର୍ଭରଶୀଳ ରାଜସ୍ୱ ଉତ୍ପନ୍ନକାରୀ ପାଣ୍ଠି, ଯାହା ଅନୁସୂଚିତ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏଟିଏଫ୍ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବା ସହିତ ବିମାନ ସେବା କ୍ଷେତ୍ର ସହ ଜଡ଼ିତ 77 ଲକ୍ଷ କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ. ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ଖର୍ଚ୍ଚ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଗଠିତ ତଦାରଖ କମିଟି କାର୍ଯ୍ୟାନ୍ୱୟନ, ଦାବି ଯାଞ୍ଚ, ସମନ୍ୱୟ ଏବଂ ସମାଧାନର ତଦାରଖ କରିବ. ଏଟିଏଫ୍ ମୂଲ୍ୟ ସ୍ଥିରୀକରଣ ସମର୍ଥନ 36 ମାସ ପାଇଁ ବଳବତ୍ତର ରହିବ. ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଏଟିଏଫ୍ ମୂଲ୍ୟ ମାର୍ଚ୍ଚ ମାସରେ 2.5 ଗୁଣା ବୃଦ୍ଧି ପାଇ ଚଳିତ ବର୍ଷ ମଇ ମାସରେ 142 ଟଙ୍କାରେ ପହଞ୍ଚିଛି. ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପୁରୁଣା ଟ୍ରକ୍ ଏବଂ ବସ୍ ବଦଳାଇବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡକୁ ସହାୟତା ପାଇଁ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି. 9,585 କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପଞ୍ଜିକୃତ ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS4 କିମ୍ବା ପୂର୍ବ ନିର୍ଗମନ ମାନଦଣ୍ଡ ପାଳନ କରୁଥିବା, ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS6 କିମ୍ବା ବୈଦ୍ୟୁତିକ ଯାନ ସହିତ ବଦଳାଇବାକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି. ଶ୍ରୀ ବୈଷ୍ଣବ କହିଛନ୍ତି, ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଏହି 2 ବର୍ଷିଆ ଯୋଜନାର ଲକ୍ଷ୍ୟ ରହିଛି. ଏହି ଯୋଜନା ଅନ୍ତର୍ଗତ ପ୍ରାୟ 2 ଲକ୍ଷ ଟ୍ରକ୍ ଏବଂ 16,000 ବସ୍ ବଦଳାଇ ଦିଆଯିବ. ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି, ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ ହେବ. ଏହି ରାଜପଥ ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ. 8,300 କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବାର ଆଶା କରାଯାଉଛି.
2: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହୈ ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହୈ, ଫିଶିଂ ହୋ, ପାନ କି ଖେତି ହୋ, ଧାନ କି ଖେତି ହୋ, କଇ ତରେ କେ ଇକୋନୋମିକ ଆକ୍ଟିଭିଟିଜ ହୈ ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହୈ ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ, ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହୈ। ତୋ ଇସ ଡିମାଣ୍ଡ କୋ ଆଜ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ କ୍ୟାବିନେଟ ମେ ଆପ୍ରୁଭ କିଆ।
1: ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି 3,936 କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟରେ ବିହାରରେ 31 ନମ୍ବର ଏବଂ 231 ନମ୍ବର ଜାତୀୟ ରାଜପଥର ଖଗାରିଆ ପୂର୍ଣ୍ଣିଆ ସେକ୍ସନକୁ 4 ଲେନ୍ ପର୍ଯ୍ୟନ୍ତ ଉନ୍ନତିକରଣକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ପରିବହନ ପରିଚାଳନାକୁ ସୁଗମ ସଂଯୋଗ ପ୍ରଦାନ କରିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମୁଖ୍ୟ ଡକ୍ଟର କୃଷ୍ଣସ୍ୱରୂପ ଭସ୍ଚା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ

ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ଚା ଆଶା ବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ରାଜ୍ୟର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ବେଙ୍ଗାଲୁରୁଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ସହ 12 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇବା ସହ ଜନକଲ୍ୟାଣ ପାଇଁ କେନ୍ଦ୍ର ସରକାର କର୍ଣ୍ଣାଟକ ସରକାରଙ୍କ ସହିତ ମିଳିମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିର 99% ଚୂଡ଼ାନ୍ତ ହୋଇସାରିଛି ଏବଂ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ମୁମ୍ବାଇଠାରେ ଆୟୋଜିତ ସିଟି 2026 ଇଣ୍ଡିଆ କନ୍ଫରେନ୍ସରେ ସେ ଆଶା ପ୍ରକଟ କରି କହିଛନ୍ତି ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇପାରେ। ଶ୍ରୀ ଗୋର୍ ଆସନ୍ତାକାଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ଭାରତ ଆମେରିକା ସମ୍ପର୍କକୁ ଆଧୁନିକ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ବର୍ଣ୍ଣନା କରି ଶ୍ରୀ ଗୋର୍ କହିଛନ୍ତି ଉଭୟ ଦେଶ ମଧ୍ୟରେ ସହଯୋଗ, ବିଶ୍ୱ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଯୋଗାଣ ଶୃଙ୍ଖଳ ଏବଂ ସୁରକ୍ଷାର ଭବିଷ୍ୟତକୁ ରୂପରେଖ ଦେବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରଷ୍ଟ କାର୍ଯ୍ୟକ୍ରମ ଅଧୀନରେ କୃତ୍ରିମ ବୁଦ୍ଧିମତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଫାର୍ମାସ୍ୟୁଟିକାଲ୍ସ ଏବଂ ସୁରକ୍ଷିତ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ସେ ଗୁରୁତ୍ୱ ଦେଇଛନ୍ତି। ସମ୍ପ୍ରତି ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ପଦକ୍ଷେପ ଉପରେ ଶ୍ରୀ ଗୋର୍ ସ୍ୱଷ୍ଟୋକ୍ତି କରି କହିଛନ୍ତି ଏହା ଏକ ବ୍ୟାପକ ବିଶ୍ୱ ବାଣିଜ୍ୟ ସମୀକ୍ଷା ପ୍ରକ୍ରିୟାର ଅଂଶ ଏବଂ ଏହା ବିଶେଷ ଭାବେ ଭାରତକୁ ଲକ୍ଷ୍ୟ କରି କରାଯାଇ ନାହିଁ। ଡେନମାର୍କର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମେଟେ ଫ୍ରେଡ୍ରିକ୍ସନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଡେନମାର୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ, ସମାନ ଚିନ୍ତାଧାରା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଆଧାରିତ ଏକ ସୁଦୃଢ଼ ଭାଗିଦାରୀ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଡେନମାର୍କ ସବୁଜ ରଣନୈତିକ ଭାଗିଦାରୀକୁ ସଶକ୍ତ କରିବା ଏବଂ ଉଭୟ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ସହଯୋଗକୁ ନୂତନ ଶିଖରରେ ପହଞ୍ଚାଇବାକୁ ଶ୍ରୀ ଫ୍ରେଡ୍ରିକ୍ସନ୍ଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। କୁଏତ ଅନ୍ତର୍ଜାତୀୟ ବିମାନ ବନ୍ଦରର ମୁଖ୍ୟ ଯାତ୍ରୀବାହୀ ଟର୍ମିନାଲ୍ ଉପରେ ଆଜି ସକାଳେ ଏକ ଇରାନୀ ଡ୍ରୋନ୍ ଆକ୍ରମଣ ଫଳରେ ବ୍ୟାପକ କ୍ଷତି ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଉପସାଗରୀୟ ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି। ଆକ୍ରମଣ ସମୟରେ କୁଏତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକାଧିକ ଇରାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ପ୍ରତିହତ କରିଥିଲା, କିନ୍ତୁ ଗୋଟିଏ ଆକ୍ରମଣ ଏକ ନମ୍ବର ଟର୍ମିନାଲ୍କୁ ଭେଦ କରିଥିଲା। ବିମାନ ବନ୍ଦରର ସଂରଚନା ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳକୁ ତୁରନ୍ତ ସ୍ଥଗିତ ରଖିବାକୁ ପଡ଼ିଛି। କୁଏତ ଅଭିମୁଖେ ଆସୁଥିବା ବିମାନଗୁଡ଼ିକ ଆଞ୍ଚଳିକ ପଡ଼ୋଶୀ ବିମାନ ବନ୍ଦର ଆଡ଼କୁ ବଦଳାଇ ଦିଆଯାଉଛି। ତେବେ ପରବର୍ତ୍ତୀ ସମୟରେ କୁଏତ ଏୟାରୱେଜ୍ ଏକ ଅଲଗା କ୍ଷତିଗ୍ରସ୍ତ ନ ହୋଇଥିବା ଟର୍ମିନାଲ୍କୁ ସୀମିତ ବିମାନ ଚଳାଚଳ କରିବାରେ ସଫଳ ହୋଇଛି। ବ୍ୟାଡମିଣ୍ଟନରେ ଭାରତର ଆୟୁଷ ସେଟ୍ଟି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ବିଜୟ ସହ ଚୀନ୍ର ୱେଙ୍ଗ୍ ହଙ୍ଗ୍ ୟଙ୍ଗ୍ଙ୍କୁ 8-21, 22-20 ଏବଂ 21-15 ପରାସ୍ତ କରି ଇଣ୍ଡୋନେସିଆ ଓପନ୍ ସୁପର 1000ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମିକ୍ସଡ୍ ଡବଲ୍ସରେ ମଧ୍ୟ ଭାରତ ଏକ ସ୍କରଣୀୟ ବିଜୟ ହାସଲ କରିଛି। ରୋହନ କପୁର ଏବଂ ଋତୁପର୍ଣ୍ଣା ଗାର୍ଡେଙ୍କ ଯୋଡ଼ି ଚୀନ୍ ତାଇପେଇର ୟାଙ୍ଗ୍ ପୋ ହୁଆନ୍ ଏବଂ ହୁ ଲିଙ୍ଗ୍ ଫାଙ୍ଗ୍ଙ୍କୁ ସିଧାସଳଖ 21-14 ଓ 21-14 ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଆଜି ଭାରତର ଉନ୍ନତି ହୁଡ଼ା ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ୍ ନୋଜୋମି ଓକୁହାରାଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ।
ETF ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ର।

0: ଅନ୍ତର୍ଭୁକ୍ତ ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। ସମ୍ବାଦ ଶେଷ ହେଲା।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଜିଲ୍ଲା ହାଲଚାଲ ଶୁଣନ୍ତୁ। କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁନୀଲ କୁମାର ପାଢ଼ୀ।

0: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ଉଦୟନାଥ ସ୍ୱାଇଁ। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ କେନ୍ଦ୍ର ସରକାରଙ୍କ ପିଏମ୍ ଜନମନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ବିଶେଷ କରି କୁଟିଆ କନ୍ଧ ସମେତ ପିଭିଟିଜି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗମନାଗମନ ବାସଗୃହ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ 6131ରୁ ଅଧିକ ଆବାସ ମଞ୍ଜୁର ହୋଇଥିବା ବେଳେ ପ୍ରତ୍ୟେକ ଘର ପାଇଁ 2,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଉଛି। ଏହାସହ 10ଟି ନୂତନ ରାସ୍ତା 2ଟି ପୋଲ ଏବଂ 14ଟି ବହୁମୁଖୀ କେନ୍ଦ୍ର ନିର୍ମାଣ କରାଯାଇଛି। ପ୍ରତ୍ୟେକ ପିଭିଟିଜି ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ବିଦ୍ୟୁତ୍ ସଂଯୋଗ ଆଧାର ସଂଶୋଧନ ଜାତିଗତ ପ୍ରମାଣପତ୍ର ଓ ପିଏମ୍ କିଷାନ ଯୋଜନାର ସୁବିଧା ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଜନଜାତିଙ୍କ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ କୁମାର ଦାସ କହିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁଲାଇ 1ଲାକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର 1,413 ମତଦାନ କେନ୍ଦ୍ରରେ ପ୍ରତିଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ନାଳ ସଫେଇ, ବିଶୁଦ୍ଧ ପାନୀୟ ଜଳ, ଔଷଧ ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବା ସହ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବାନୀପାଟଣା ନିକଟସ୍ଥ 64 ବାଟାଲିୟନ ସିଆର୍ପିଏଫ୍ କ୍ୟାମ୍ପ ପରିସରରେ ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସିଆର୍ପିଏଫ୍ କର୍ମଚାରୀ, ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତ କରି ଚାଷୀ ଓ ମଣ୍ଡି ସମସ୍ୟାର ଅନୁଧ୍ୟାନ କରିଛି। ମିଲର୍ମାନଙ୍କ ଦ୍ୱାରା ଗାଡ଼ି ପଠାଇବାରେ ବିଳମ୍ବ ହେତୁ ଧାନ ଉଠାଣରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ 110 ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ 8 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। 4 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
1: କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
2: କାର୍ଯ୍ୟକ୍ରମ ରିଲିକରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍ରେ 248 ତଥା 1206 kHz, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ଆମ ପ୍ରିୟ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ। ଚାଷବାସର ପରିସରକୁ ଯିବା ଏହି ବିଜ୍ଞାପନ ପରେ।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ୍ ଚଏସ୍।
6: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
7: ଅଂଶୁଘାତ ନ ହେବା ପାଇଁ ଦିନ 11 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
6: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
7: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।

0: ରଖନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଏ ଇ ପାଖେ ଆଖେ କମ୍ ସାମାନକେ ବନୁ ସାଇକେଲ ଟିକେ ବ୍ୟବହାର କଲେ ବନେ ହେତା ବୋଲୁଛେ
1: ହଏ ଯେନେ ଯାଇ ହବା ସାଇକେଲ ନେ
0: ହଏ
1: ସାଇକେଲ ଟିକେ ଟିକେ ଚଲେବାର କଥା
0: କଥା
1: ଯେ ଦାଦା ତୁଇ ତ ଇଟା କହିଦେଲୁ ହଁ ଆମର ଯେତକି ଲୋକ ଶୁଣୁଛନ୍ ସବେ ପୁଣି ନିଜର ଦିହି ଗାଗର କେ ଯତ୍ନ ନେବେ ଆର ଏନ୍ତା ଟିକେ ଟିକେ ସାଇକେଲ ଫାଇକେଲ ଚଲାବେ ଆର ଦିହି ଗାଗର ବନେ ରଖବେ ଆରୁ
0: ହଏ
1: ହଁ
0: ଯେ ବାବୁରି
1: ହଁ
0: କାଁ ବୋଲୁଥିଲି ଯେ
1: କାଁ ବୋଲୁଛୁ ଦାଦା
0: କାଁ ବୋଲୁଛେ ବୋଇଲେ ଆମର ଦେଖ ଜିତେନ୍ଦ୍ର ହରପାଲ ଦାଦା
1: ହଁ
0: ତାଙ୍କ ଦଲ ବଲ କେ ଧରିକରି ହେଦେ ଖେଟିଲେ ନା
1: ଦେଖୁଛୁ ତୁଇ ଯେ ଖାଲି କଥା ହଉଛୁ ହଁ ହେଦେ ଦଦା ମାନେ ଖେଟି ଗଲେ ନା କିଡ଼େ ସୁନ୍ଦରା ଗାନା ବାଜନା କରସନ୍ ନାଇଁ ଜାନି
0: ହେତିର୍ ଲାଗି ବୋଲନୁ ତ ଆମର ଦଦା କେ ବୋଲ
1: ଆର
0: ତାଙ୍କର ଦଲ ବଲ କେ ଫୁନି ବୋଲ କାଣା ବୋଲସନ୍ ଯେ ହେଟା କନୁ
1: ଅନୁରୋଧ କରମା
0: ହଁ ଅନୁରୋଧ ଗୁଟେ କରୁ ବନେ ରସ ରସିଆ ଗାନା ପଦେ ଶୁନାବି
1: ଶୁନୁ।

0: ଉନ୍ନତ ବା ଭଲ ଉର୍ବର ମାଟିରେ କପା ଚାଷ କରିବା
1: ଆଜ୍ଞା,
0: ଏବଂ ଚାଷ କଲା ସମୟରେ ସମନ୍ୱିତ ଭାବରେ ଖାଦ୍ୟସାର ପରିଚାଳନା, ଘାସ ଲଟା ପରିଚାଳନା, ତାପରେ ରୋଗ ପୋକର ତାର ଚିହ୍ନଟ କରିବା ଏବଂ ତାର ନିୟନ୍ତ୍ରଣ କରିବା, ଏଇଭଳି ଉପାୟ ପ୍ରତି ଯଦି ଆମେ ଚାଷୀ ଭାଇମାନେ ସଚେତନ ହେବେ ଏବଂ ଠିକ୍ ସଠିକ୍ ଭାବରେ କାର୍ଯ୍ୟ କରିବେ, ତାହେଲେ ଏଇ କପା ଚାଷରୁ ଅଧିକ ଅମଳ ଆମେ ପାଇପାରିବା।
1: ବନେ କଥା ଗୋଟେ ତ କହିଲେ ଆଜ୍ଞା, ଯେ ଏଇଟା କେନ୍ ମାସେ ଆମେ ଚାଷ୍ କରବାର୍ କଥା ଆରୁ ଏଇ ଯେନ୍ ପ୍ରାକ୍ ଯେନ୍ ପ୍ରସ୍ତୁତି ଅଛେ ଆଜ୍ଞା, ତାର୍ ଲାଗି କାଣା କାଣା ଦରକାର ହେସି ଆଜ୍ଞା?
0: ଦେଖନ୍ତୁ, କପା ଚାଷ ଆମର ସାଧାରଣତଃ ଓଡ଼ିଶା ରାଜ୍ୟରେ ଜଳସେଚନକୁ ନିର୍ଭର କରି କରାଯାଇନଥାଏ, ସାଧାରଣତଃ ଆମେ ବର୍ଷା ପାଣି ଉପରେ ନିର୍ଭର କରି ଚାଷୀମାନେ କପା ଚାଷ କରିଥାନ୍ତି। ତେଣୁ ସାଧାରଣତଃ ମୌସୁମୀ ବର୍ଷା ଆରମ୍ଭ ହେବା ସାଙ୍ଗେ ସାଙ୍ଗେ ଆମେ କପା ଲଗାଇଥାଉ, ଯେମିତିକି ଆପଣଙ୍କର ଜୁନ୍ ମାସ 15 ତାରିଖ ପରେ ବା ରଜ ସଂକ୍ରାନ୍ତି ପରେ ମୌସୁମୀ ବର୍ଷା ଆରମ୍ଭ ହୁଏ। ତେଣୁ ଜୁନ୍ ମାସ ଶେଷ ସପ୍ତାହ ଏବଂ ଜୁଲାଇ ମାସ ପ୍ରଥମ ସପ୍ତାହ ଭିତରେ ଆମେ କପା ଲଗାଇବା କାର୍ଯ୍ୟ ସାରିବା ଦରକାର।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ଏବଂ ଯେଉଁ ପ୍ରାକ୍ ପ୍ରସ୍ତୁତି କଥା ଆପଣ କହୁଛନ୍ତି, ତାର ହେଉଛି ପୂର୍ବ ପ୍ରସ୍ତୁତି କଥା। ଆମେ କପା ତ ଆମେ ଲଗାଇବୁ ଜୁନ୍ 15 ପରେ, ବା ଆପଣ କହୁଛନ୍ତି ଆମେ ଯେମିତି ଆଲୋଚନା କରୁଥିଲେ ଜୁନ୍ ମାସ ଶେଷ ସପ୍ତାହ ବା ଜୁଲାଇ ମାସ ପ୍ରଥମ ସପ୍ତାହ ଭିତରେ ଆମେ କପା ଲଗାଇବା ଦରକାର। ତେଣୁ ତା ପୂର୍ବରୁ ଆମକୁ କେତେ ଗୁଡ଼ାଏ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ, ଯଦି ସଠିକ୍ ସମୟରେ ଆମେ କପା ଲଗାଇ ପାରିବା। ଯଦି ଆମେ ପ୍ରାକ୍ ପ୍ରସ୍ତୁତି ସଠିକ୍ ଭାବରେ କରିପାରିଥିବା, ତାହେଲେ ଆମେ ସଠିକ୍ ସମୟରେ କପା ଲଗାଇ ପାରିବା ଏବଂ ଯେଉଁ ସାମଗ୍ରୀ ଆମର ଯେଉଁ କୃଷି ସାମଗ୍ରୀ ଦରକାର କପା ଚାଷ ପାଇଁ, ତାକୁ ମଧ୍ୟ ଆମେ ଆଗରୁ ସଂଗ୍ରହ କରିପାରିବା।
1: ଆଜ୍ଞା ଆଜ୍ଞା।
0: ତେଣୁ କପା ଲଗାଇବା ପୂର୍ବରୁ କେତେଟା ଦିଗ ପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡ଼ିବ ଏବଂ ତାର ପୂର୍ବ ପ୍ରସ୍ତୁତି ଆମକୁ କରିବା ପଡ଼ିବ। ଯେମିତିକି ପୁରୁଣା ଗଛକୁ ଆମେ ଜମିରୁ କାଟିକି ତାକୁ ସଫା କରିବା, ଏବଂ ଆମ ଜିଲ୍ଲାରେ ସାଧାରଣତଃ ଡିସେମ୍ବର ଜାନୁଆରୀ ମାସ ସୁଦ୍ଧା ଆମର କପା ଅମଳ ହୋଇଯାଏ, ଏବଂ କପା ଅମଳ ଶେଷ ହେବା ସଙ୍ଗେ ସଙ୍ଗେ ଜମିରେ ଆମେ କପା ଗଛକୁ ନ ରଖି ତାକୁ ସାଙ୍ଗେ ସାଙ୍ଗେ ଆମେ ତାକୁ କାଟି ଜମି ସଫା କରିବା ଦରକାର, ଏବଂ ତାଦ୍ୱାରା 2-3 ପ୍ରକାର ଲାଭ ଆମକୁ ହୋଇପାରିବ। ପ୍ରଥମେ ଜମି ଆମର ସଫା ରହିବ, ଏବଂ ସେଇ କପାର ଯେଉଁ ଗଛ ତାକୁ ଆମେ ଖତ ତିଆରି କରିପାରିବା।
1: ଆଜ୍ଞା ଆଜ୍ଞା।
0: ଏବଂ ଯଦି ଆମେ ଗଛକୁ ଛାଡ଼ିଦେବା ବହୁତ ଦିନ ପର୍ଯ୍ୟନ୍ତ ନ କାଟିବା, ସଫା କରି ନ କରିବା, ତାହେଲେ କପା ଗଛରେ ବା ଫସଲରେ ଯେଉଁ ରୋଗ ପୋକ ଲାଗିଛନ୍ତି ସେଗୁଡ଼ାକ ଆସନ୍ତା ବର୍ଷ ମଧ୍ୟ ସେଗୁଡ଼ାକ ଫସଲକୁ ଆକ୍ରାନ୍ତ କରିବ, ଏବଂ ମାଟିରେ ସେଗୁଡ଼ାକ ଜମି ହେଇକି ରହିବେ ଏବଂ ତାଙ୍କ ବଂଶବୃଦ୍ଧି କରିବେ। ତେଣୁ ପୁରୁଣା କପା ଗଛକୁ ଆମେ ଶୀଘ୍ର ଯଥାଶୀଘ୍ର ଅମଳ ସରୁ ସରୁ ତାକୁ କାଟିଦେବା ଦରକାର, ଏବଂ ସେଗୁଡ଼ାକୁ ମାଟିରେ ପୋତିକି ଆମେ ଖତ ମଧ୍ୟ ତିଆରି କରିବା ଦରକାର। ତାପରେ ଆପଣଙ୍କର ହେଉଛି ଦ୍ୱିତୀୟ ହେଉଛି ଖରାଟିଆ ଗଭୀର ଚାଷ।
1: ଆଜ୍ଞା,
0: ଚାଷ ଭାଇ ଭଉଣୀମାନେ ଏଇ ବିଷୟରେ ଜାଣିଛନ୍ତି, ବହୁତ ସମୟରେ ଆମେ ଆଲୋଚନା ମଧ୍ୟ କରିଛୁ ଯେ କୌଣସି ଫସଲର ଆମେ ରୋଗ ପୋକ ଦାଉରୁ ତାକୁ ରକ୍ଷା କରିବା ପାଇଁ ବା ଘାସ ଦାଉରୁ ରକ୍ଷା କରିବା ପାଇଁ ଗଭୀର ଖରାଟିଆ ଚାଷ କରାଯିବା ଦରକାର। ତାଦ୍ୱାରା 2-3 ପ୍ରକାରର ଲାଭ ଆମକୁ ହେବ, ଯେମିତିକି ଘାସ ଲଟା ବା ଯେଉଁ ମଞ୍ଜି ବା ରୋଗ ପୋକର ଯେଉଁ ଜୀବାଣୁ ଉପରେ ମାଟି ଉପରେ ରହିଛନ୍ତି, ଆମେ ଯଦି ମୋଡ଼ପତ୍ର ଲଙ୍ଗଳ ଦେଇକରି ମୋଲ୍ଡ ବୋଲ୍ଡ ପ୍ଲାଉ ଯାହା କୁହାଯାଉଛି ତାକୁ ବ୍ୟବହାର କରିକି ଆମେ ହଳ କରିଦେବା, ତାହେଲେ ଉପର ମାଟି ତଳ, ତଳ ମାଟି ଉପରେ ହୋଇଯିବ, ଏବଂ ରୋଗ ପୋକର ଯେଉଁ ଜୀବାଣୁ, ଘାସର ମଞ୍ଜି, ଅନାବନା ଘାସ ଲଟା ସେଗୁଡ଼ାକୁ ମାଟିରେ ପୋତି ହୋଇଯିବ, ଏବଂ ଆମକୁ ପରବର୍ତ୍ତୀ ଅବସ୍ଥାରେ ଆମକୁ ରୋଗ ପୋକ ଆଉ ଏତେ ଲାଗିବ ନାହିଁ। ଦ୍ୱିତୀୟରେ ଗଭୀର ଖରାଟେ ଚାଷ କରିବା ଦ୍ୱାରା ଆମର ମାଟି ଯେହେତୁ ହାଲୁକା ହୋଇ ରହିବ, ତେଣୁ ବର୍ଷା ପରବର୍ତ୍ତୀ ଅବସ୍ଥାରେ ଯେଉଁ ବର୍ଷା ହେବ, ବର୍ଷା ପାଣି ଆଉ ବାହାରକୁ ବୋହି ନ ଯାଇକି ସେ ଜମିରେ ଆମର ସଂରକ୍ଷଣ ହୋଇ ରହିବ, ଏବଂ ପରବର୍ତ୍ତୀ ଅବସ୍ଥାରେ ଆମର ମାଟିର ମୃତ୍ତିକାର ଜଳଧାରଣ ଶକ୍ତିକୁ ମଧ୍ୟ ବୃଦ୍ଧି କରିବ।
1: ଆଜ୍ଞା।
0: ପ୍ରାକ୍ ପ୍ରସ୍ତୁତି ହିସାବରେ ଆଉ କେତେକ କଥା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଯେମିତି ଆମେ ଅଧିକ ଅମଳକ୍ଷମ ବିହନ ଚୟନ କରିବା ଏବଂ ତାକୁ ସଂଗ୍ରହ କରି ରଖିବା।
1: ଆଜ୍ଞା ଆଜ୍ଞା।
0: ଆପଣମାନେ ଦେଖୁଥିବେ ଚାଷୀ ଭାଇ ଭଉଣୀମାନେ ଯେ ଆମର କଳାହାଣ୍ଡି ନୂଆପଡ଼ା ଜିଲ୍ଲାରେ ଚାଷୀମାନେ ବହୁତ ପ୍ରକାରର କିସମ କପା କିସମ ଚାଷ କରିଥାନ୍ତି, ଏପରିକି ଗୋଟିଏ ଗୋଟିଏ ଗାଁରେ ମଧ୍ୟ ଆମେ ଦେଖୁଛୁ 10-15 ପ୍ରକାରର ବିହନ ଚାଷ କରୁଛନ୍ତି ଚାଷୀ ଭାଇମାନେ। କିନ୍ତୁ ଆମେ ପରାମର୍ଶ ଦେଇଥାଉ ଚାଷୀମାନଙ୍କୁ ଯେ ଗୋଟାଏ ଗାଁରେ ଏତେ ପ୍ରକାରର କପା ଚାଷ ନ କରିକି, ଯେଉଁ କପା ଆପଣଙ୍କର ଅଞ୍ଚଳରେ 2-3 ବର୍ଷ ହେଲାଣି ଭଲ ଅମଳ ଦେଉଛି, ତା'ର କପାର ମାନ ଭଲ ଅଛି, ତନ୍ତୁର ଦୈର୍ଘ୍ୟ ଭଲ ଅଛି, କପା ଭଲ ଭାବରେ ଫୁଟୁଛି, କପାର ରଙ୍ଗ ଭଲ ଅଛି ଏବଂ ଅଧିକ ଅମଳ ଦେଉଛି, ରୋଗ ପୋକ ଲାଗୁନି, ସେହିଭଳି ପ୍ରକାରର କପା ବିହନ ଆପଣ ସଂଗ୍ରହ କରିବା ଦରକାର।
1: ଆଜ୍ଞା ଆଜ୍ଞା।
0: ଏବଂ ସବୁଠାରୁ ଭଲ କଥା, ଯଦି ଗୋଟାଏ ଗାଁରେ ଆମେ ଗୋଟାଏ ବା 2ଟା କିସମ ଆମେ ଚାଷ କରିବା
1: କରିପାରିବା,
0: ଏବଂ ସେଇ ଗୋଟାଏ ବା 2ଟା କିସମ ଚାଷ କରିବାକୁ ହେଲେ ସବୁ ଚାଷୀ ଏହି ସମୟରୁ ବା ପ୍ରାକ୍ ପ୍ରସ୍ତୁତି ଅନୁସାରେ ତାକୁ ବୈଠକ କରି ସମସ୍ତଙ୍କର ଚାହିଦା ଅନୁସାରେ କାହାର କେତେ ଦରକାର, ନିଜର ଜମି କେତେ ଚାଷ କରୁଛନ୍ତି, ସମସ୍ତେ ବୈଠକ କରି ନିର୍ଦ୍ଧାରଣ କରନ୍ତୁ ଯେ ଏହି ବର୍ଷ ଆପଣଙ୍କର କେଉଁ ପ୍ରକାରର ବା କେଉଁ କିସମର କପା ଚାଷ କରିବେ।
1: ଆଜ୍ଞା ଆଜ୍ଞା।
0: ଏବଂ ସେହି ଅନୁସାରେ ଆପଣଙ୍କର

0: ଯୋଗାଣକାରୀ ସଂସ୍ଥା ସବୁ ଅଛନ୍ତି ବା ବିହନ ବିକ୍ରୟ କେନ୍ଦ୍ର ଯେଉଁ ଅଛି ସେଇ ସଂସ୍ଥାମାନଙ୍କୁ ଆପଣ ପୂର୍ବରୁ ଯୋଗାଯୋଗ କରନ୍ତୁ ଏବଂ ଆପଣଙ୍କର ଗାଁ ପାଇଁ ଯେତିକି ମଞ୍ଜିର ଆବଶ୍ୟକତା ଅଛି ତାକୁ ଆପଣ ଜଣାନ୍ତୁ, ତଦ୍ୱାରା କି ଆପଣ ଆଗୁଆ ବିହନ ଆପଣ ପାଇପାରିବେ ଏବଂ ସଠିକ୍ ବିହନ ପାଇପାରିବେ ଏବଂ ବିହନ ପାଇସାରିଲା ପରେ ତାକୁ ଆମେ ଗଜା ପରୀକ୍ଷା ମଧ୍ୟ କରିପାରିବା।
1: ଆଜ୍ଞା,
0: ତେଣୁ ଆଉ ଗୋଟେ କଥା ମୁଁ ଆପଣଙ୍କୁ ଏଠି କହି ରହିବାକୁ ଚାହୁଁଛି, ଯଦି ଆମେ ଏଇଭଳି ଭାବରେ ଆମେ ବିହନ ଆଗୁଆ ସଂଗ୍ରହ କରିବା ତାହେଲେ ଆମ ପାଖରେ ସମୟ ରହିବ, ଆମେ ବିହନର ଗଜା ପରୀକ୍ଷା କରିପାରିବା।
1: ଆଜ୍ଞା ଆଜ୍ଞା, ହଁ ହଁ,
0: ଏବଂ ଯଦି ଆପଣ 100ଟା ମଞ୍ଜି ଗୋଟେ ପ୍ୟାକେଟ୍ ଖୋଲି ତାକୁ ଆପଣ ଗଜା ପରୀକ୍ଷା କରିବେ, 4-5 ଦିନ ପରେ ଆମେ ଜାଣିଦେବା ଯେ ସେ ଯେଉଁ ବିହନ ଆପଣ ସଂଗ୍ରହ କରିଛନ୍ତି ସେଥିରେ ଆପଣଙ୍କର ଶତକଡ଼ା କେତେ ଗଛ ବାହାରୁଛି।
1: ଆଜ୍ଞା ଆଜ୍ଞା,
0: ଯଦି ଆପଣଙ୍କର 70ରୁ ବେଶୀ ଆପଣଙ୍କର ଗଜା ହେବା ଶକ୍ତି ଅଛି ସେ ବିହନରେ ତାହେଲେ ଆପଣ ଜାଣିବେ ଯେ ନାଇଁ କପା ବିହନ ଭଲ ଅଛି। ତାଠୁ ଯଦି 70-80% ହେଲା ତାହେଲେ ଆହୁରି ଭଲ ବିହନ
1: ବୋଲେ ଆଜ୍ଞା, ଏଇଟା ଆଗରୁ ଜାଗତିଆର ହେଇଯିବାର କଥା।
0: ହଁ
1: ହଁ ହଁ ହଁ ହଁ,
0: ତେଣୁ ଯଦି ଆମେ ଏଇଟା ଜାଣିଦେବୁ ତାହେଲେ ଆମେ ଯଦି ବିହନର ଗଜା ଶକ୍ତି ଭଲ ନାହିଁ ବହୁତ କମ୍ ଅଛି ତାହେଲେ ତାକୁ ସେ ଯେଉଁ ବିହନ ସଂସ୍ଥାରୁ ଆପଣ ଆଣିଛନ୍ତି ତାକୁ ଆପଣ ଏ ବିହନ ଫେରସ୍ତ ଦେଇକରି
1: ନୂଆଟା ଆଣିବେ। ହଁ ହଁ ହଁ,
0: କିନ୍ତୁ ଚାଷୀ ଭାଇମାନେ ଯଦି ଅଲଗା ହିସାବରେ ଗୋଟାଏ ଦୁଇଟା ପ୍ୟାକେଟ୍ ଆଣୁଛନ୍ତି ତାହେଲେ ତାଙ୍କର ଗଜା ପରୀକ୍ଷା କରିବାର ଆଉ ସୁଯୋଗ ରହୁନାହିଁ। ତେଣୁ ଯେତେବେଳେ ଲଗାଇ ଦେଉଛନ୍ତି ଜମିରେ ଗଜା ହେଉନାହିଁ ସେତେବେଳେ ବହୁତ ଅସୁବିଧାର ସମ୍ମୁଖୀନ ଚାଷୀ ଭାଇମାନେ ହେଉଛନ୍ତି।
1: ଆଜ୍ଞା, ଇନେ ଗୋଟେ କଥା ମୁଇଁ ଆପଣଙ୍କେ ପଚାରିବାକେ ଚାହିଁବି। ଆଜ୍ଞା, ଗୋଟେ କିସମର ଯଦି କପା କରବେ ବୋଇଲେ ଚାଷୀ କାଣା ଲାଭ ହେବା? ଆଜ୍ଞା,
0: ଗୋଟେ ବା ଦୁଇଟା କିସମର ଯେ କପା ଚାଷ କରିବା ଏବଂ ଆମ ପୂର୍ବରୁ ଜାଣିଥିବା ଯେ ସେ ବିହନ ଆମର ଅଞ୍ଚଳରେ ଏଇ କିସମର ବିହନ ଭଲ ହେଉଛି ତାହେଲେ ଆମେ ଆମେ ଜାଣିପାରିବା ଯେ ସେ ବିହନରୁ ଆମ ଅଧିକା ଲାଭ ଆମେ ପାଇପାରିବା।
1: ଆଜ୍ଞା ଆଜ୍ଞା,
0: ଆଉ ସାଧାରଣତଃ ଗୋଟାଏ ପ୍ରକାର ବା ଦୁଇଟା କିସମରେ ଯଦି କରିବୁ ତାହେଲେ ରୋଗ ପୋକ
1: ନିୟନ୍ତ୍ରଣ
0: କରିବା ବା ଆପଣଙ୍କର ଫସଲରେ ଯଦି କିଛି ସମସ୍ୟା ଆସେ ତାହେଲେ ଏକା ପ୍ରକାରର ସମସ୍ୟା ସମସ୍ତଙ୍କର ହେବ।
1: ଆଜ୍ଞା, ହଁ ହଁ ହଁ,
0: ତେଣୁ ଆମେ ଯଦି ଯେଉଁ ଆମର ବୈଜ୍ଞାନିକମାନେ ଅଛନ୍ତି ବା କୃଷି ବିଭାଗର ଯେଉଁ ଅଧିକାରୀମାନେ ଅଛନ୍ତି ତାଙ୍କ ସହିତ ପରାମର୍ଶ କରିକି ଆମେ ଫସଲ ସଂରକ୍ଷଣ ବ୍ୟବସ୍ଥାଟାକୁ ଆମେ ସୁରୁଖୁରୁରେ ଆମେ କରିପାରିବା।
1: ଆଜ୍ଞା, ଆପଣଙ୍କର କହିବାର ଅର୍ଥ ହେଲା ଯେ ଯେନ୍ ବି ସମସ୍ୟା ହେବା ଆମେ ସହଜରେ ତାକେ ସମାଧାନ କରିପାରମା। ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ ବଢ଼ିଆ କଥା ଆପଣ କହିଲେ। ଆଜ୍ଞା, ଇ ଯେନ୍ ପ୍ରାକ୍ ପ୍ରସ୍ତୁତି ଆମେ କର୍ମା, କୃଷି ତ ନାନାଦି ରକମର ଯାବତୀୟ ସାମଗ୍ରୀ ଅଛେ, ତାକେ ସଂଗ୍ରହ କରବାକେ ପଡ଼୍ବା, ତାକେ ଆଗରୁ ଆଗତୁରା ଆଣିକରି ଘରେ ରଖବାକେ ପଡ଼୍ବା, ତ ତାର ଗୋଟେ ସୂଚି ଗୋଟେ ଯଦି ଆପଣ କହିଦେତେ ବୋଲେ ବନେ ହେତା। ଆଜ୍ଞା,
0: ନିଶ୍ଚିତ ଭାବରେ ବଢ଼ିଆ ପ୍ରଶ୍ନ ଆପଣ କରିଛନ୍ତି।
1: ହଏ,
0: ଯେକୌଣସି କାର୍ଯ୍ୟକ୍ରମ ଆମେ ଯଦି ଆମେ ଆରମ୍ଭ କରିବା ଏବଂ ତାର ସଫଳତା ପାଇଁ ଆମକୁ ପୂର୍ବ ପ୍ରସ୍ତୁତି ଅନୁସାରେ ଆମେ ଜାଣିବା ଦରକାର ଯେ ଏଇ କାମ ପାଇଁ ଆମକୁ କେଉଁ କେଉଁ ଜିନିଷ ଦରକାର। ସେହିଭଳି ଭାବରେ କପା ଚାଷ ପାଇଁ ଆମେ ଯଦି ଗୋଟେ ଖସଡ଼ା ଆଗରୁ ପ୍ରସ୍ତୁତ କରିଥିବା ଯେ କେଉଁ ପ୍ରକାରର ଜିନିଷ ଆମକୁ ଦରକାର, କେତେ ସାର ଦରକାର, କେଉଁ ବିହନ ଦରକାର, ସେ ବିଷୟରେ ଆମେ ମୁଁ ଆପଣଙ୍କୁ ବା ଚାଷୀ ଭାଇମାନଙ୍କୁ ଜଣାଇବାକୁ ଚାହୁଁଛି। ଯେମିତି ଆମେ ଯଦି 1 ଏକର ଜମି ଆମେ କପା ଚାଷ କରିବାକୁ ଯାଉଛୁ ତାହେଲେ ପାଖାପାଖି 3-4 ଟ୍ରାକ୍ଟର ଲୋଡ଼ ଖତ ଆମକୁ ଆଗରୁ ସଂଗ୍ରହ କରିବାକୁ ପଡ଼ିବ ଏବଂ ରାସାୟନିକ ସାର ହିସାବରେ 1 ପ୍ରତି 50 କେଜି DAP, ପଟାସ ସାର 40 କେଜି, ୟୁରିଆ ସାର 2 ବସ୍ତା ବା 90 କେଜି, ଜିଙ୍କ ସଲଫେଟ୍ ଅଣୁସାର 10 କେଜି ଏବଂ ବୋରନ 2-4 କେଜି।
1: ଆଜ୍ଞା ଆଜ୍ଞା,
0: ଏତିକି ଆମର ସାର ଆଗରୁ ଯୋଗାଡ଼ କରିବା ଆପଣଙ୍କର ସଂଗ୍ରହ କରି ରଖିବା ଦରକାର। ତାପରେ ଆପଣଙ୍କର ଆମେ ସବୁବେଳେ କହିଥାଉ କେବଳ ରାସାୟନିକ ସାର ଉପରେ ନିର୍ଭର ନକରି ଆପଣ ଜୈବିକ ପଦାର୍ଥ ଉପରେ ନିର୍ଭର କରନ୍ତୁ। ଗୋବର ଖତ ବ୍ୟବହାର, ସବୁଜ ଖତର ବ୍ୟବହାର ସେଗୁଡ଼ା ଅଧିକରୁ ଅଧିକ କରାଯିବା ଦରକାର ଏବଂ ଗୋବର ଖତ ତ ମୁଁ କହିଲି 3-4 ଟ୍ରାକ୍ଟର ଲୋଡ଼ ଗୋଟେ ଏକର ପାଇଁ ଦରକାର।
1: ଆଜ୍ଞା,
0: ସବୁଜ ଖତ ହିସାବରେ ବା ତାକୁ ଗ୍ରୀନ ମେନ୍ୟୁରିଂ ବୋଲି କହୁଛନ୍ତି, ଛଣି ଯେଉଁ ବିହନ ମଞ୍ଜି,
1: ଆଜ୍ଞା,
0: ତାକୁ ଆପଣ 8-10 କେଜି ପ୍ରତି ଏକର ଯଦି ଆପଣ ବୁଣିବେ ଏବଂ କପା ଲଗାଇବା ସମୟରେ ଛଣି ବୁଣିବେ ଏବଂ ତାକୁ ହୁଡ଼ା ଦେବା ସମୟରେ ମାସେ ପରେ ତାକୁ ମାଟିରେ ଭର୍ତ୍ତି କରି ପୋତିଦେବେ ତାହେଲେ ବହୁତ ପରିମାଣରେ ଖତ ଜମିରେ ମିଶିପାରିବ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ତା ଛଡ଼ା ଆପଣଙ୍କର ଜୀବାଣୁ ସାର ମଧ୍ୟ କିଛି ବ୍ୟବହାର କରିପାରିବେ, ଯେମିତିକି ଆଜୋଟୋବ୍ୟାକ୍ଟର 1 କେଜି, ଆଜୋସ୍ପିରୁଲମ 1 କେଜି ଏବଂ PSB ବା ଫସ୍ଫରସ୍ ସଲ୍ୟୁବିଲିଜିମ୍ ବ୍ୟାକ୍ଟେରିଆ 2 କେଜି।
1: ଆଜ୍ଞା,
0: ଏହିଭଳି ଭାବରେ ଆପଣଙ୍କର 4 କେଜି ଜୀବାଣୁ ସାର ଏକର ଯଦି ପ୍ରତି ଏକର ଜମିରେ ବ୍ୟବହାର କରିବେ, ଗୋବର ଖତ ସହିତ ମିଶାଇକରି ତାକୁ ବ୍ୟବହାର କରିବେ ତାହେଲେ ଆପଣଙ୍କର ଯେଉଁ ରାସାୟନିକ ସାରର ଆମେ ମୁଁ ଯେଉଁ କହିଲି ରାସାୟନିକ ସାରର ପରିମାଣକୁ ଆପଣ କମ୍ ମଧ୍ୟ
1: କମେଇ ପାରିବା। ଆଜ୍ଞା, ହଁ ହଁ,
0: ଯେ ଘାସମରା ଔଷଧ ମଧ୍ୟ ସେମାନେ କପା ଚାଷରେ ବ୍ୟବହାର କରିପାରିବେ। 2 ପ୍ରକାର ଘାସମରା ଔଷଧ ଅଛି, ଯେମିତି କପା ଲଗାଇ ସାରିବାର 1 ବା 2 ଦିନ ପରେ ପେଣ୍ଡିମିଥାଲ

0: ଔଷଧ, ଘାସ ମରା ଔଷଧ ଯେଉଁଟାକି ମାଟିରେ ବ୍ୟବହାର କରାଯିବ, ପାଖାପାଖି 1.2 ରୁ 1.3 ଲିଟର ପର୍ଯ୍ୟନ୍ତ ଗୋଟେ ଏକରକୁ ଆପଣଙ୍କର ଯଥେଷ୍ଟ ହେବ। ଏବଂ ଗ୍ଲାଇଫୋସେଟ୍ ବା ରାଉଣ୍ଡ ଅଫ୍ ଯେଉଁ ଔଷଧ ଚାଷୀମାନେ ବ୍ୟବହାର କରୁଛନ୍ତି, ଘାସ ମରା ଔଷଧ ଯେଉଁଟାକି ଆମେ କହିଥାଉ ତାଙ୍କୁ 50-55 ଦିନ ପରେ ବା 2 ମାସ ପରେ ଫସଲରେ ବ୍ୟବହାର କରିବା ପାଇଁ, ସେଇଟା ଆପଣଙ୍କର ଏକର ପ୍ରତି 1 ଲିଟର ଲାଗିବ। କିନ୍ତୁ ଆପଣମାନଙ୍କୁ ଏଥିରେ ମୁଁ କହିଦେବାକୁ ଚାହୁଁଛି, ଯେଉଁ ଗ୍ଲାଇଫୋସେଟ୍ ଔଷଧ ଅଛି ସେଇଟା ହେଉଛି ସର୍ବାଙ୍ଗ ଭେଦି ଔଷଧ ଏବଂ ଟୋଟାଲ୍ କିଲର ଯାହା କହୁଛନ୍ତି, ସବୁ ଫସଲକୁ, ସବୁ ଘାସ ଲଟା ଏବଂ ଗଛକୁ ମଧ୍ୟ ସେଇଟା ନଷ୍ଟ କରିଦେଇପାରିବ। ତେଣୁ ଚାଷୀ ଭାଇମାନେ ସବୁବେଳେ ମନେ ରଖିବା କଥା, ଯଦି ଆମେ ଗ୍ଲାଇଫୋସେଟ୍ ଔଷଧ ବ୍ୟବହାର କରୁଛୁ, କେବଳ ଘାସ ଉପରେ ତାକୁ ବ୍ୟବହାର କରାଯିବା ଦରକାର ଏବଂ କପା ଫସଲକୁ ଯେମିତି ସେଇଟା ନ ଲାଗେ, ସେ ଔଷଧ ଯେମିତି ସିଞ୍ଚନ କରିବା ସମୟରେ କପା ଗଛରେ ଲାଗିବ,
1: ସତର୍କ ହେବାକୁ ପଡ଼ିବ। ଆଜ୍ଞା ଆଜ୍ଞା ଆଜ୍ଞା।
0: କପା ଫସଲରେ ଅଧିକ ଅମଳ କରିବା ପାଇଁ ଏବଂ ମାଟିର ସ୍ୱାସ୍ଥ୍ୟ ଠିକ୍ ରଖିବା ପାଇଁ ଆମେ ଅନ୍ତ ଫସଲ ହିସାବରେ ଆମେ ବିଭିନ୍ନ ପ୍ରକାର ଫସଲ କରିପାରିବା, ଯେମିତି ଆପଣଙ୍କର ହରଡ଼ ଆଉ ଝୁଡ଼ୁଙ୍ଗା ଯେଉଁ କହୁଛନ୍ତି, ତାପରେ ଆପଣଙ୍କର ସୋୟାବିନ୍ ବା ବିରି, ଏଇଭଳି ଫସଲ ମଧ୍ୟ ଆମେ 2 ଧାଡ଼ି କପା ଭିତରେ ଆମେ ଏଇ ଅନ୍ତ ଫସଲ ଆମେ ନେଇପାରିବା। ଯେହେତୁ ଏଗୁଡ଼ା ସବୁ ଅଳ୍ପଦିନିଆ ଫସଲ, ତେଣୁ ଆମେ କପା ଲଗାଇବାର 3 ମାସ ଭିତରେ ଏସବୁ ଫସଲରୁ କିଛି ଅମଳ ମଧ୍ୟ ଆମେ ପାଇଯିବୁ, ତା ଛଡ଼ା ଜମିର ଉର୍ବରତା ମଧ୍ୟ ବଢ଼ିବ।
1: ଆଜ୍ଞା ଆଜ୍ଞା।
0: ଯେମିତିକି ଆପଣଙ୍କର ହରଡ଼ ଯଦି ଆପଣ ଲଗାଇବେ ତାହେଲେ ପାଖାପାଖି 2 କେଜି ବିହନ ଲାଗିବ। ଆଉ ଫସଲକୁ ସୁରକ୍ଷା ଦେବା ପାଇଁ ଆମେ କିଛି ଜନ୍ତା ଫସଲ ମଧ୍ୟ ଲଗାଇପାରିବୁ, ଯେମିତିକି ଜଡ଼ା ଫସଲ ଆମେ ଯଦି ଜଡ଼ା ଗଛ ଲଗାଇବୁ କପା ବାଡ଼ ଚାରିପଟେ ଗୋଟେ 1 ମିଟର 1 ମିଟର ଛାଡ଼ିକିରି, ତାହେଲେ ଆପଣଙ୍କର ଯେଉଁ ଲେଡ଼ା ପୋକ ଲାଗୁଛି କପା ଫସଲରେ, ଯେଉଁ ସ୍ପୋଡ଼ୋପ୍ଟେରା ବା ଲେଡ଼ା ପୋକ ଲାଗୁଛି କ୍ଷତି କରୁଛି, ସେଇ ପୋକ ଆଉ କପା ଫସଲକୁ ଲାଗିବ ନାହିଁ। କେବଳ ଯେଉଁ ଆପଣ ଯଦି ବଡ଼ରେ ବାଡ଼ ଚାରିପଟେ ଜଡ଼ା ଗଛ ଲଗାଇଥିବେ ତାହେଲେ ସେ ଲେଡ଼ା ପୋକ ପ୍ରଥମେ ସେ ଜଡ଼ା ଫସଲରେ ଲାଗିବ, ଗଛରେ ଲାଗିବ ଏବଂ ତାକୁ ଆପଣ ସହଜରେ ତାକୁ ନିୟନ୍ତ୍ରଣ କରିପାରିବେ।
1: ଆଜ୍ଞା ଆଜ୍ଞା।
0: ତେଣୁ ତାକୁ ଆମେ ଜନ୍ତା ଫସଲ ବୋଲି କହୁଛୁ, ସେଥିପାଇଁ 1 କେଜି ପାଖାପାଖି ଆପଣଙ୍କର ଜଡ଼ା ମଞ୍ଜି ଦରକାର ହେବ। ଆଉ ଗୋଟିଏ କଥା, ଯେଉଁ ଯଦି ଗେଣ୍ଡୁ ଫୁଲର ଚାରା ଆମେ ଲଗାଇବୁ କପା ପାଡ଼ ଚାରିପଟେ, ତାହେଲେ ଗେଣ୍ଡୁ ଯେତେବେଳେ ଫୁଲ ହେବ ସେ ସମୟରେ ଆମର ବକରା ବିନ୍ଧା ପୋକ, ତେଣୁ ସେ ଯେଉଁ ଗେଣ୍ଡୁ ଫୁଲକୁ ସେମାନେ ଆକୃଷ୍ଟ ହେବେ ଏବଂ ଫସଲକୁ ସେଇଟା ଏତେ ଆକୃଷ୍ଟ ହେବେନି, ଫସଲ ସୁରକ୍ଷିତ ଭାବେ ରହିପାରିବ। ତେଣୁ ଗେଣ୍ଡୁ ଫୁଲର ମଞ୍ଜି ପାଖାପାଖି 50 ଗ୍ରାମ ଆପଣଙ୍କୁ ମୂଳରୁ ଆଗରୁ ସଂଗ୍ରହ କରିବା ଦରକାର।
1: ଯା ହଉ ନାୟକ ଆଜ୍ଞା, ଆଜ୍ ଆପଣ ଆମର ବୈଠକକୁ ଆସିଲେ, ଆରୁ ଅଧିକ ଅମଳ ପାଇଁ କପା ଚାଷର ପ୍ରାକ୍ ପ୍ରସ୍ତୁତି ପ୍ରଣାଳୀ ବିଷୟଟି ଆମର ସଙ୍ଗେ ଆପଣ ଆଲୋଚନା କଲେ। ଆପଣ ଆମର ବୈଠକକୁ ଆସିକରି ଏ ବିଷୟଟି ଆଲୋଚନା କରିଥିବାରୁ ଆପଣଙ୍କୁ ଆମର ବୈଠକ ତରଫରୁ, ଆକାଶବାଣୀ ଭବାନୀପାଟନା ତରଫରୁ, ଆର୍ ଆମର ଯେତିକି ଶ୍ରୋତା ବନ୍ଧୁମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର।
0: ଜୁହାର ଜୁହାର।
2: ଶୁଣିଲି ଦଦା, ଯେନ୍ ହିସାବେ ଆଜ୍ଞା ସବୁ କହିଦେଲେ, ତୁ ଇ ଫୁନି ଗୁଟେ ଗୁଟେ କରି ଯେନ୍ ହିସାବେ ପଚରେଇ ନେଲୁ, ସବୁ ଜିନିଷ ଜାନି ହେଲା କେନ୍ତା କାଁଟା କରି ହେବା, ମକେ ତ ବନେ ଲାଗ୍ଲା ଦଦା।
1: ଯେନ୍ ଚାଷୀ ଦଦା ମା ଭଇନ ବୋଲନୁ ଆମର ଇ କାର୍ଯ୍ୟକ୍ରମ କେ ଏବେ ଶୁଣିଲେ ବୋଲ, ଆର ଯେନ୍ ମାନେ କପା ଚାଷ ଆଗକେ ଗଲେ କରବେ ସେ ମନକେ ସୁବିଧା ହେଇଛେ କେ ବୋଲୁଛେ।
2: ହଏ ହଏ ଦଦା,
1: ତ ଆମେ ଆଶା କର୍ମା ବୋଲନୁ ଆଜ୍ଞା, ଯେନ୍ତା ଯେନ୍ତା କହିଲେ ବୋଲ ତ ଆମର କପା ଚାଷୀ ମାନେ ହେଁ ଆଜ୍ଞା କଥାକେ ତାଙ୍କର କାମ ଥିଲେ ଲଗାବେ।
2: ହଇ ଯେ ଦଦା, ତୁ ତ ଆଜ୍ଞାକେ ଧନ୍ୟବାଦ ଦେଇଦେଲୁ
1: ଦେଇଦେଲି,
2: ମାତ୍ର ଆମର ବୈଠକ ତରଫରୁ ହୋ, ଆମର ଯେତେ ଲୋକ ଶୁଣୁଛନ୍ ଆର ମୋର ତରଫରୁ ଫୁନି ଆଜ୍ଞାକେ ଗୋଟେ ବଡ଼ ଧନ୍ୟବାଦ ଦେ।
1: ହଇ ଯେ ଶୁଣତୁ ଆଜ୍ଞା ସଙ୍ଗେ କଥାବାର୍ତ୍ତା ହେଲା ଭିତରେ ସମିଆ ଫୁନି ହେଲା ନା ବୋଲୁଛେ।
2: ହଏ ପରେ ଦଦା କାଁ କରବୁ, ଇ ସମିଆ ତ ହେଇଯାଉଛି,
1: ଜିମା ନା ବୋଲୁଛୁ
2: ତୁ ଜିମା।
1: ତ ବୈଠକ ଛାଡ଼ିଗଲା ବେଲ୍କେ ଆମର ଇ କାର୍ଯ୍ୟକ୍ରମ କେ ଯେନ୍ ଚାଷୀ ଦଦା ମା ଭୟନ ଆର ଶ୍ରୋତା ବନ୍ଧୁ ଶୁଣୁଛନ୍, ସବକେ ଲେକଡ଼ୁ ଦଦାର
2: ଆର ଚୈତୁ ଦଦାର
1: ଜୁହାର।

0: ଜିଗ୍ରାମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଏଥର ଗୀତ ଗଜଲ କ୍ରମରେ ପ୍ରଚାର କରୁଛୁ କେତୋଟି ଗଜଲ। ଆଜି କାର୍ଯ୍ୟକ୍ରମର ଶିଳ୍ପୀ ହେଉଛନ୍ତି ମେହେନ୍ଦି ହାସାନ। ଶିଳ୍ପୀ ଗାଇଛନ୍ତି ପ୍ରଥମେ ହିମାୟତ ଅଲି ସେରଙ୍କ ରଚନାରୁ, ସ୍ୱର ସଂଯୋଜନା କରିଛନ୍ତି ଏ ହମିଦ। ଶୁଣିବା ଏ ବିଜ୍ଞାପନ ପରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶୁଣୁଛନ୍ତି ଗୀତ ଗଜଲ କ୍ରମରେ କେତୋଟି ଗଜଲ। ଆଜି କାର୍ଯ୍ୟକ୍ରମର ଶିଳ୍ପୀ ହେଉଛନ୍ତି ମେହେନ୍ଦି ହାସନ। ଏଦାର ଶିଳ୍ପୀ କହିଛନ୍ତି, ଫୈଜ ଅହମ୍ମଦ ଫୈଜଙ୍କ ରଚନାରୁ ସୁର ସଂଯୋଜନା କରିଛନ୍ତି ପଣ୍ଡିତ ଗୁଲାମ କାଦିର।

ଗୀତ ଗଜର କ୍ରମରେ ଆପଣମାନେ ଶୁଣୁଛନ୍ତି ଶିଳ୍ପୀ ମେହେନ୍ଦି ହାସନ ଗାଇଥିବା କେତୋଟି ଗଜଲ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶିଳ୍ପୀଙ୍କ କଣ୍ଠରେ ଏଥର ମୁନିର ନିଆଜିଙ୍କ ରଚନା, ସ୍ୱର ସଂଯୋଜନା କରିଛନ୍ତି ହାସାନ ଲତିଫ ଲିଲକ।

ପ୍ରଚାର କଲୁ ଗୀତ ଗଜଲ କ୍ରମରେ କେତୋଟି ଗଜଲ। ଆଜି କାର୍ଯ୍ୟକ୍ରମରେ ଶିଳ୍ପି ଥିଲେ ମେହେନ୍ଦି ହାସାନ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ ଉପରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ରେ 106.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। ଆଞ୍ଚଳିକ ଗୀତ କ୍ରମରେ କେତୋଟି କଳାହାଣ୍ଡିଆ ଗୀତ। ପରିବେଷଣ କରୁଛନ୍ତି ଅମରେଶ ପ୍ରଧାନ ଓ ସାଥୀ।

ପ୍ରଜାରକରୁ ଆଞ୍ଚଳିକ ଗୀତକ୍ରମରେ କେତେବି କଳାହାଣ୍ଡିଆ ଗୀତ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ପୋର୍ଟସ୍ କାନ୍ ରିଲିକରେ ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମରେ ଥର ନେଇ ଯେଉଁ ଏହି ଗୀତଟି କଣ୍ଠଧାନ କରିଛନ୍ତି ମହମ୍ମଦ ଜଜେଜ, ସୁରେଶ ୱାଡ଼େକର, ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି, ଗୀତ ରଚନା ଆନନ୍ଦ ବକ୍ସି, ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଥାଚିତ୍ର ପ୍ୟାର କା ମନ୍ଦିର।

ସରସ୍ୱତୀ ଚନ୍ଦ୍ର କାର୍ଯ୍ୟକ୍ରମର ଗୀତଟି ନେଇଛୁ ଏହି କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଓ ମୁକେଶ। ଗୀତରଚନା ଇନ୍ଦିବର ସ୍ୱର ସଂଯୋଜନା କଲ୍ୟାଣଜୀ ଆନନ୍ଦଜୀ। କଥାଚିତ୍ର

କାର୍ଯ୍ୟକ୍ରମରେ ଏଥର ନେଇଛୁ ମିଲନ କଥାଚିତ୍ରର ଗୀତଟିକୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଓ ମୁକେଶ, ଗୀତ ରଚନା ଆନନ୍ଦ ବକ୍ସି, ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, କଥାଚିତ୍ର ମିଲନ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ସିଆରାମ ତିୱାରୀଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପ୍ରଥମେ ପରିବେଷଣ କରୁଛନ୍ତି ରାଗ ଜୟ ଜୟନ୍ତୀ। ଶିଳ୍ପୀଙ୍କୁ ସଙ୍ଗତ କରୁଛନ୍ତି ପଖାଉଜରେ ପାନ୍ନାଲାଲ ଉପାଧ୍ୟାୟ, ହାରମୋନିୟମରେ ମୋହନ ପ୍ରକାଶ, ସାରଙ୍ଗୀରେ ଦୟାରାମ ମିଶ୍ର। ଶୁଣିବା ପଣ୍ଡିତ ସିଆରାମ ତିୱାରୀଙ୍କ ଶାସ୍ତ୍ରୀୟ ଗାୟନ, ପ୍ରଥମେ ରାଗ ଜୟ ଜୟନ୍ତୀ।